ଆକାଶବାଣୀ ସମ୍ବଲପୁର ଆଜି ଶନିବାର 1948 ଶତାବ୍ଦୀ ବୈଶାଖ ମାସର 19ତମ ଦିନ ତଥା 2026 ମସିହା ମେ ମାସର 9 ତାରିଖ ବର୍ତ୍ତମାନ ସମୟ ସକାଳ 5:56:40 ଆକାଶବାଣୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମାଙ୍ଗଳିକ।

0: ସ୍ୱାଧୀନତାର ଅର୍ଥ ମୁଁ ବୁଝେ ସର୍ବାଙ୍ଗୀନ ସ୍ୱାଧୀନତା, ଅର୍ଥାତ୍ ବ୍ୟକ୍ତିବିଶେଷ ତଥା ସମାଜ ପାଇଁ ସ୍ୱାଧୀନତା, ଧନୀ ତଥା ଗରିବ ପାଇଁ ସ୍ୱାଧୀନତା, ପୁରୁଷ ତଥା ମହିଳାଙ୍କ ପାଇଁ ସ୍ୱାଧୀନତା, ସମସ୍ତ ବ୍ୟକ୍ତିବିଶେଷ ଏବଂ ସମସ୍ତ ଶ୍ରେଣୀ ପାଇଁ ସ୍ୱାଧୀନତା, କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।
1: शुभेंदु अधिकारी आज पश्चिम बंगाल के मुख्यमंत्री के रूप में शपथ लेंगे। भारतीय जनता पार्टी यहां पहली बार सरकार बनाने जा रही है। शपथ ग्रहण समारोह कोलकाता के ब्रिगेड परेड ग्राउंड में होगा। प्रधानमंत्री नरेंद्र मोदी, गृहमंत्री अमित शाह, भाजपा अध्यक्ष

ବର୍ତ୍ତମାନ ଶ୍ରୀମତୀ ସବିତା ହୋତାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତ। ଗୀତ ରଚନା ଋଷିକେଶ ତ୍ରିପାଠୀ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତ। ଗୀତ ରଚନା ଭିକାରୀ ଚରଣ କିଷାନ।

ଶୁଣିଲେ ଭକ୍ତି ଗୀତର ଆମ କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀ ଥିଲେ ଭିକାରୀ ଚରଣ ବଳ, ଅଖିଳ କୁମାର ଲେଙ୍କା, କାଶୀନାଥ ପୂଜାପଣ୍ଡା, ସବିତା ହୋତା ଏବଂ ଫକୀରମୋହନ ପଟ୍ଟନାୟକ।

26 କୋଟି ବର୍ଷ ତଳେ ଗଣ୍ଡୱାନାଲ୍ୟାଣ୍ଡ ନାମକ ଏକ ମହାଦେଶ ଥିଲା, ଯହିଁରେ ଦକ୍ଷିଣ ଭାରତ, ଦକ୍ଷିଣ ଆଫ୍ରିକା, ମାଡାଗାସ୍କର, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ଅଂଶବିଶେଷ ଥିଲେ। ଏହାର ଉତ୍ତର ଦିଗରେ ଟେଥିସ୍ ମହାସାଗର ଥିଲା, ଯେଉଁ ଜଳଭାଗରୁ ଅଗ୍ନେୟଗିରି ଉଦ୍ଗୀର୍ଣ୍ଣ ହୋଇ 4 ଲକ୍ଷ ବର୍ଗ ଫୁଟ ବିଶିଷ୍ଟ ନୂତନ ସ୍ଥଳଭାଗ ସୃଷ୍ଟି ହେଲା। ଏହି ପ୍ରକ୍ରିୟାରେ ଗଣ୍ଡୱାନାଲ୍ୟାଣ୍ଡରୁ ଭାରତ ପୃଥକ ହୋଇ ପ୍ରବଳ ଚାପରେ ଏସିଆ ମହାଦେଶ ସହିତ ମିଶିବାରୁ ହିମାଳୟ ପର୍ବତର ଅଭ୍ୟୁଦୟ ହେଲା, ଅର୍ଥାତ୍ ହିମାଳୟ ପର୍ବତ ଶୃଙ୍ଖଳା ସମୁଦ୍ରରୁ ସୃଷ୍ଟି ହୋଇଛି। ଭାରତର ଉତ୍ତର ଦିଗରେ ପଶ୍ଚିମରୁ ପୂର୍ବକୁ ଖଡ଼ଗାକାରରେ ଏହି 2500 କିଲୋମିଟର ଦୈର୍ଘ୍ୟ ଓ 350 କିଲୋମିଟର ପ୍ରସ୍ଥ ବିଶିଷ୍ଟ ପର୍ବତ ଶୃଙ୍ଖଳା ଆମ ଦେଶ ପାଇଁ ପ୍ରକୃତିର ଏକ ଅନବଦ୍ୟ ଅବଦାନ, କାରଣ ଏହା ଭାରତକୁ କେବଳ ଶତ୍ରୁ ଦେଶମାନଙ୍କ ଆକ୍ରମଣରୁ ରକ୍ଷା କରୁନାହିଁ, ଅଧିକନ୍ତୁ ତିବ୍ବତର ପ୍ରବଳ ଥଣ୍ଡା ପବନରୁ ମଧ୍ୟ ଏହା ରକ୍ଷା କରୁଛି। ପଶ୍ଚିମରେ ପାକିସ୍ତାନରୁ ପୂର୍ବରେ ଅବସ୍ଥିତ ମ୍ୟାନମାର ପର୍ଯ୍ୟନ୍ତ ଏହା ବିସ୍ତୃତ, ଯହିଁରେ ପାକିସ୍ତାନ, ଆଫଗାନିସ୍ତାନ, ଭାରତ, ଭୁଟାନ, ନେପାଳ, ଚୀନ, ବାଂଲାଦେଶ ଓ ମ୍ୟାନମାର କିୟଦଂଶ ଅନ୍ତର୍ଗତ। ତହିଁରେ ରହିଛି ଅସଂଖ୍ୟ ଗିରିଶୃଙ୍ଗ, ଗିରିଶୃଙ୍ଗରୁ ନିର୍ଗତ ହିମବାହ, ଗ୍ଲେସିୟର, ଝରଣା, ଜଳପ୍ରପାତ, ନଦୀ, ଘନ ଅରଣ୍ୟ, ସବୁଜ ଉପତ୍ୟକା ଓ ଛୋଟ ଛୋଟ ଜନବସତି, ଯହିଁରୁ ଅନେକ ଏବେ ଶୈଳନିବାସରେ ପରିଣତ ହୋଇସାରିଛି। ପର୍ବତ ଶୃଙ୍ଗମାନଙ୍କ ମଧ୍ୟରେ ରହିଛି ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ, ଯାହାର ଉଚ୍ଚତା 29,028 ଫୁଟ। ଏମିତି ବି ସମଗ୍ର ହିମାଳୟର ଗିରିଶୃଙ୍ଗମାନଙ୍କର ହାରାହାରି ଉଚ୍ଚତା 18,000 ଫୁଟ। ଏମାନେ ବର୍ଷସାରା ତୁଷାରାଚ୍ଛାଦିତ। ଏହି ବିସ୍ତୃତ ପାର୍ବତ୍ୟ ଶୃଙ୍ଖଳା 4 ସ୍ତରରେ ବିଭକ୍ତ, ଯଥା ଅନ୍ତଗିରି, ବହିଗିରି, ଅବସ୍ତମ୍ଭଗିରି ଓ ଉପଗିରି। ହିମାଳୟର ମୁଖ୍ୟ ପର୍ବତ ଶିଖରରେ ହେଉଛନ୍ତି ଏଭରେଷ୍ଟ, କେଟୁ, କାଞ୍ଚନଜଙ୍ଘା, ଅନ୍ନପୂର୍ଣ୍ଣା, ଧଉଳଗିରି, ମନାସ୍ଲୁ, ଚୁଓୟୁ, ବନ୍ଦରପୁଞ୍ଚ, ଚୌଖମ୍ବା, ନନ୍ଦାଦେବୀ, କେଦାରନାଥ, ନୁନକୁନ୍, ପଞ୍ଚୁଲି, ତ୍ରିଶୁଲି, ଭାଗୀରଥି, ଆମାଦାବ୍ଲାମ, ମାଛାପୁଛାରେ, ନୀଳକଣ୍ଠ, ଶ୍ରୀକଣ୍ଠ, କାମେଥ, ନଙ୍ଗା ପର୍ବତ, ସୁମେରୁ। ଏହି ପର୍ବତ ଶୃଙ୍ଗମାନଙ୍କରୁ ଶତାଧିକ ହିମବାହ ସୃଷ୍ଟି ହୋଇ ଜନ୍ମ ଦେଇଛନ୍ତି ଅନେକ ନଦୀ ପ୍ରଣାଳୀ, ଯଥା ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସତଲେଜ, ରବି, ବ୍ୟାସ, ଚେନାବ, ସରଜୁ, ଗୁମତି, କୋଶି, ଘାଗ୍ରା, ଗଣ୍ଡକୀ, ଟୋନ୍ସ, କାଳି ଇତ୍ୟାଦି। ଉଚ୍ଚ ଉପତ୍ୟକାରେ ପରିଶୋଭିତ ଡାଲ, ଉଲାର, ହେମକୁଣ୍ଡ, ନୈନିତାଲ, ଭୀମକୁଣ୍ଡ, କେଦାରତାଲ, ସତୁପନ୍ଥ, ରୂପକୁଣ୍ଡ, କାକଭୂଷଣ୍ଡି, ଗିଆକୁ, ମାନସରୋବର, ରାବଣତାଲ, ସୂର୍ଯ୍ୟତାଲ, ଚନ୍ଦ୍ରତାଲ, ଦେଉରିଆତାଲ ଇତ୍ୟାଦି ଅସଂଖ୍ୟ ହ୍ରଦ। ହିମାଳୟର ମଧ୍ୟଭାଗରେ ବିସ୍ତୀର୍ଣ୍ଣ ପାଇନ୍, ଦେଓଦାର, ଓକ୍, ଭୁର୍ଜ, ବାଞ୍ଜ, ବୁରାନ୍ସର ଘନ ଅରଣ୍ୟ ତଥା ସବୁଜ ବିଗାଲ, ଅନେକ ବନ୍ୟଜନ୍ତୁ ଯଥା ସ୍ନୋ ଲିଓପାର୍ଡ, ଭାରାଲ, ଭାଲୁ, ଚିତା, ବାଘ, ହରିଣ, ମାଙ୍କଡ଼, ମୂଷା ଓ ଅନେକ ସୁନ୍ଦର ରଙ୍ଗବେରଙ୍ଗ ପକ୍ଷୀ, ମୋନାଲ, କୋକ୍ଲାସ, ବାଜ, ଚକୁର, ହିଙ୍ଗ୍ଲାସ, ଘୁଗ୍ଲା, କୁଆ, ଦୀର୍ଘାଲା ଇତ୍ୟାଦିଙ୍କୁ ଆଶ୍ରୟ ଦେଇଛନ୍ତି। ତୁଷାରାବୃତ ଗିରିଶୃଙ୍ଗ, ଘନଶ୍ୟାମଳ ବନରାଜି, ରଙ୍ଗବେରଙ୍ଗ ପୁଷ୍ପରାଶି, ଦୁଗ୍ଧଫେନୀଳ ଜଳପ୍ରପାତ, ନିର୍ଝରିଣୀ, ନୀଳ ନଦୀଶଯ୍ୟା, ଚଳପ୍ରଚଳ ପଶୁପକ୍ଷୀ ଓ ଶ୍ୱେତଧୂସର ମେଘମାଳ ପରିଶୋଭିତ ହିମାଳୟ ଭାରତ ମାତାଙ୍କ ମସ୍ତକରେ ଏକ ମଣିମାଣିକ୍ୟ ମଣ୍ଡିତ ସ୍ୱର୍ଣ୍ଣମୁକୁଟ ସଦୃଶ। ମୁକୁଟ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ଏହା ଏକ ସମ୍ଭ୍ରାନ୍ତ ଆସନ ମଣ୍ଡନ କରୁଥିବା ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତିର ସର୍ବଶ୍ରେଷ୍ଠ ଅଳଙ୍କାର। ହିମାଳୟ ଭାରତର ସଂସ୍କୃତି, ବିଭବ, ଐଶ୍ୱର୍ଯ୍ୟର ଉତ୍ସ, ତେଣୁ ଜାଜ୍ୱଲ୍ୟମାନ ବର୍ଣ୍ଣାଳୀର ପଟ୍ଟଭୂମିରେ ଭାରତର ମସ୍ତକ ମଣ୍ଡନ କରୁଥିବା ହିମାଳୟକୁ ଏହାର ମୁକୁଟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ଧ୍ରୁବପ୍ରସାଦ ପଣ୍ଡା ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଶ୍ରୀମଦ୍ ଭାଗବତର 375 ଭାଗ।

କୁବ୍ଜା ଅପୂର୍ବ ସୁନ୍ଦରୀଙ୍କ ମଧ୍ୟରେ ପରିଗଣିତା ହୋଇ ଶୋଭା ପାଇଲା ମାତ୍ରେ କୃଷ୍ଣଙ୍କ ସହିତ ବିହାର କରିବାକୁ ଚାହିଁଛି। ତାଙ୍କ ଉତ୍ତରୀୟ ଆକର୍ଷଣ କରି ଘରକୁ ଡାକିଛି। କୃଷ୍ଣ ସୌକାର୍ଯ୍ୟ ସାଧନ କରିସାରିବା ପରେ ତାହାର ଘରକୁ ଯିବେ ବୋଲି ଆଶ୍ୱାସ ପ୍ରଦାନ କରିଛନ୍ତି। ଏହାପରେ ଦୁଇ ଭାଇ ଯାଇଁ ଧନୁ ଯଜ୍ଞଶାଳାରେ ପ୍ରବେଶ କରିବାକୁ ଚାହିଁଛନ୍ତି। କଂସର ଅନୁଚରଗଣ ତାଙ୍କୁ ବାଧା ଦେଉଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିବେ। ସକାଳ 11 ବଜେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡନ ଶ୍ରୀ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସ୍ୱାଧୀନତା ଉତ୍ତରୁ ପଶ୍ଚିମବଙ୍ଗନ ବିଜେପି ପହେଲା କରି ସରକାର ଗଠନ କରବା। ଏ ଶପଥ ଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଜେପି ଆର୍ ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଭିଲ୍ ଯୋଗଦେବେ। ଗଲାକାଲି ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ନାଁ ଘୋଷଣା କରିଥିଲେ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ ଚକ ଅଖ ଡେରାନୀତି ହେବା। ସକାଳ ଧୂପନୀତି ଶେଷ ହେବା ଋତୁରୁ ଘଣ୍ଟଛତା ବିଜେ କାହାଳୀ ସହିତ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହେବା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ ତିନି ରଥ ଲାଗି ଆଜ୍ଞାମାଳକେ ରଥଖଳାଥି ବିଜେ କରବାର ଉତ୍ତରୁ ଫି ରଥର ଦୁଇଟା ଚକଥି ଅଖଡେରାନୀତି ଭୂଇ ସେବକମାନେ କରବେ। ସେନ୍ତା ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀଥି ରାତି ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ 33-11 KV ସବ୍ଷ୍ଟେସନ୍କେ ଆଭାସୀ ଜରିଆ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ କହିଛନ୍ ଯେ ଇଟା ଗ୍ରାମୀଣ ବିଦ୍ୟୁତ୍ ବ୍ୟବସ୍ଥାକେ ବର୍କସ୍ କରବାର ସହିତ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକେ ଅପନେଇକରି ସ୍ୱଚ୍ଛ ଶକ୍ତିକେ ପ୍ରୋତ୍ସାହିତ କରବା। ଇ ସବ୍ଷ୍ଟେସନ୍ଥି ଚୁହାଟା, କାନିମହୁଲ, ନୂଆଗାଁ, ଝାଲିଆମରା, ଆଳକୁଦା ଆର୍ ଦେଉଲି ପଞ୍ଚାୟତର 15,000 ଅତ୍କା ପରିବାର ଉପକୃତ ହେବେ। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଗଲାକାଲି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିକରି ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍। ଡାକ୍ତର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନଥି ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଆର୍ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ସମୀକ୍ଷା କରିଥିଲେ। ଏତାରଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆର୍ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଆବଶ୍ୟକ ଭିତ୍ତିଭୂମି ଆଉ ଉପକରଣ ରଥିତି ବାବଦେ ଆଲୋଚନା କରିଥିଲେ। ସାଇବର ଅପରାଧୀ ଆର୍ ସାମାଜିକ ସମସ୍ୟାନୁ ସୁରକ୍ଷା ଲାଗି କିଶୋର କିଶୋରୀମାନେ ନାଇଁ ଡରିକରି ପୁଲିସ୍ ସାଙ୍ଗେ ଯୋଗାଯୋଗ କରବାର୍କେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଅନୁରୋଧ କରିଛନ୍। ଗଲାକାଲି ଭୁବନେଶ୍ୱରନ ପୁଲିସ୍ ସେବା ଭବନ, ଓଡ଼ିଶା ପୁଲିସ୍ ଆଉ ୟୁନିସେଫ୍ ତରଫୁ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସଙ୍ଗେ ପୁଲିସ୍ର ସଚେତନତା ଆର୍ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକରି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍, ଜୁଭେଣ୍ଟିକା ଜରିଏ ପୁଲିସ୍ ବ୍ୟବସ୍ଥାକେ ଶିଶୁ ଆଉ କିଶୋର କିଶୋରୀମାନଙ୍କ ଲାଗି ଅତ୍କା ସୁରକ୍ଷିତ ଆର୍ ବନ୍ଧୁତ୍ୱପୂର୍ଣ୍ଣ କରବାର୍କେ ଇ ଉଦ୍ୟମ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟର ପୁଲିସ୍ ଥାନାମାନଙ୍କେ ହୋଇଥିବାର କାର୍ଯ୍ୟକ୍ରମଥି 15,000 ଅତ୍କା କିଶୋର କିଶୋରୀ ଯୋଗ ଦେଇଛନ୍। ଏତାରଛଡ଼ା ଅଙ୍ଗନବାଡ଼ି ୱାର୍କର ଆର୍ ପାରାଲିଗାଲ ଭଲେଣ୍ଟିୟର୍ସମାନେ ଭିଲିଥି ସାମିଲ ହୋଇଥିଲେ। ବରଗଡ଼ ଜିଲ୍ଲାର କେନାଲ ଜଳସେଚିତ ଅଞ୍ଚଳର ଡାଲୁଆଧାନ ଏପ୍ତକ ନାଇଁ ପାଚିଥିବାରୁ କେନାଲଥି ଜଳଯୋଗାଣ ଆଇବା 15 ତକ ବଢ଼ାଯାଇଛି। ଇ ବାବଦେ ବରଗଡ଼ କେନାଲ ଡିଭିଜନ ତରଫୁ ବିଜ୍ଞପ୍ତି ବାହାରିଛି। ସେ ଅଞ୍ଚଳମାନଙ୍କେ ଆବଶ୍ୟକ ପାନ୍ ପହଞ୍ଚାବାରକେ ଜଳଯୋଗାଣ ସମୟ ବଢ଼ାଯାଇଛି ବୋଲି ଏ ଘୋଷଣା କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜର ଜମିପଟା, ଘରବାରୀ ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନଥି 23 ସଂଶୋଧନ ମାମଲା ଆର୍ ଭିନ୍ ଭିନ୍ କର ଆଦାୟ ବାବଦେ ତହସିଲଦାର ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ଆଉ ରକ୍ତଭଣ୍ଡାର ତରଫୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗଲାକାଲି ଗୋଟିଏ ରକ୍ତଦାନ ଶିବିର ହୋଇଯାଇଛି। ଏଥିମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସାନ୍ ମହେଶ୍ୱର ବନ ବିଭାଗ ସେକ୍ସନ୍ର ନୂଆପଡ଼ା ଆଦର୍ଶ ଡିଗ୍ରୀ କଲେଜର 30 ଛାତ୍ରଛାତ୍ରୀମାନଙ୍କ ଲାଗି 35 ପ୍ରାକ୍ ତାଲିମ ଶିବିର ହୋଇଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ତାରିଖ ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଜି ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି।

8:30 ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଭାରତୀକର, ଗୀତିସୁଧା ମେହେର ଏବଂ କାହ୍ନୁକେଶବ ବହିଦାର। 8:45 ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ସତ୍ୟପ୍ରିୟ ମହାପାତ୍ର, ବିନାୟକ ଚନ୍ଦ୍ର ମହାନ୍ତି। 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। କଣ୍ଠଶିଳ୍ପୀ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର, ଚିତ୍ତରଞ୍ଜନ ବେହେରା, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ସୂର୍ଯ୍ୟକାନ୍ତ ଉର୍ମା। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। 12:00 ଚିଠିପତ୍ରର ସାପ୍ତାହିକ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। 12:15 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 ଅନୁରୋଧରେ ସମ୍ବଲପୁରୀ ଗୀତ। 1:05 ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଗାର୍ଗବ ପ୍ରସାଦ ମେହେର, ଅରୁଣ ରାଜହଂସ ଏବଂ ମୋହନ ସେଠ। 1:20 ଘର ସଂସାର। ଏହି କାର୍ଯ୍ୟକ୍ରମରେ ଶୁଣିବେ ବିବିଧା, ମା ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ, ଉପସ୍ଥାପନା ସଙ୍ଗୀତା ସାହୁ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ସମ୍ପ୍ରଦାୟର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। 3:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନାହିଁ ଦିନ ନାହିଁ ରାତି, ନାହିଁ ଶୀତ ନାହିଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡ଼ି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତ୍କରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ

0: କମ୍ ଓ 35ରୁ ଅଧିକ ବୟସ ହୋଇଥିବା ମହିଳାଙ୍କ ପାଖରେ ଏହା ବହୁତ ଦେଖାଦିଏ। ତା ଛଡ଼ା ଗର୍ଭାବସ୍ଥାରେ ଅଧିକ ଓଜନ ବଢ଼ିଲେ, ମାଆର ଆଗରୁ ରକ୍ତଚାପ ରୋଗ ଥିଲେ, ପରିବାରରେ ପ୍ରିଏକ୍ଲାମ୍ପସିଆ ରୋଗ ଥିଲେ, ପ୍ରଥମ ଗର୍ଭ ସମୟରେ ଏବଂ ଗର୍ଭରେ ଏକାଧିକ ଶିଶୁ ରହିଥିଲେ ଏହି ରୋଗ ଅଧିକ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା, ଏହାର ପ୍ରଥମ ଲକ୍ଷଣ ବ୍ଲଡ୍ପ୍ରେସର 140/90ରୁ ଅଧିକା ରହେ, ଓଜନ ବଢ଼ିଯାଏ। 3 କେଜିରୁ ଅଧିକା ଓଜନ ଯଦି ଗୋଟିଏ ମାସ ଭିତରେ ବଢ଼ିଯାଏ ତାହେଲେ ଆମେ ପ୍ରିଏକ୍ଲାମ୍ପସିଆ ସନ୍ଦେହ କରିବା। ୟୁରିନ୍ରେ ବା ପରିସ୍ରାରେ ପ୍ରୋଟିନ୍ ପଜିଟିଭ୍ ଆସେ ବା ପ୍ରୋଟିନ୍ ଯାଏ। ପାଦ ଏବଂ ମୁହଁ ଫୁଲିବା ଆରମ୍ଭ ହୁଏ। ଏହି ରୋଗରେ ମା ଓ ଶିଶୁ ଉଭୟଙ୍କର କ୍ଷତି ହେବାର ସମ୍ଭାବନା ରହିଥାଏ। ବେଳେବେଳେ ପ୍ରିଏକ୍ଲାମ୍ପସିଆରୁ ଏକ୍ଲାମ୍ପସିଆ ବା ଗର୍ଭକାଳୀନ ବାତ, ଷ୍ଟ୍ରୋକ୍, ଲିଭର ଫେଲିଓର, କିଡ଼ନୀ ଫେଲିଓର ଇତ୍ୟାଦି ଜଟିଳ ଅସୁବିଧା ସୃଷ୍ଟି ହୁଏ ଏବଂ ମାଆର ଜୀବନ ପ୍ରତି ବିପଦ ଦେଖାଦିଏ। ଏକ୍ଲାମ୍ପସିଆ ଆଡ଼କୁ ଗତି କଲେ ବିଭିନ୍ନ ସତର୍କ ଲକ୍ଷଣ ଦେଖାଯିଏ, ଯେମିତିକି ମୁଣ୍ଡବ୍ୟଥା ହେବା, ଆଖିକୁ ଝାପ୍ସା ଦିଶିବା, ଉପର ପେଟ ଦରଜ ହେବା, ଚେତା ବୁଡ଼ିଯିବା, ବାତ ମାରିବା ଇତ୍ୟାଦି। ଏବଂ ଗର୍ଭସ୍ଥ ଶିଶୁର ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ଦେଖାଦେଇଥାଏ, ଯେମିତି ଶିଶୁର ଏହି ରୋଗରେ ଓଜନ ଜମା ବଢ଼େ ନାହିଁ, ଶିଶୁ କମ୍ ଓଜନର ହୋଇଯାଏ, ସମୟ ପୂର୍ବରୁ ଡେଲିଭରି ହୋଇଯାଏ ଓ ବେଳେବେଳେ ଗର୍ଭ ନଷ୍ଟ ମଧ୍ୟ ହୋଇଯାଏ। ଏହି ଅବସ୍ଥାରେ ସଠିକ୍ ଚିକିତ୍ସା ସତ୍ତ୍ୱେ ମଧ୍ୟ ବେଳେବେଳେ ରୋଗୀର ଜୀବନ ଚାଲିଯାଇପାରେ। ସେଥିପାଇଁ ଆମେ ଜୀବନଶୈଳୀରେ କିଛି ପ୍ରତିକାର ଆଣିବା ଦରକାର, ଯେମିତି ନିୟମିତ ଗର୍ଭ ପରୀକ୍ଷା। ପ୍ରତି ମାସରେ ଆମେ ଗର୍ଭ ପରୀକ୍ଷା କରେଇ ନେବା ଦରକାର। ଗର୍ଭର 7 ମାସ ଯାଏଁ ଆମେ ପ୍ରତି ମାସରେ ଗର୍ଭ ପରୀକ୍ଷା କରେଇ ନେବା, ତାପରେ 8 ଏବଂ 9 ମାସରେ ପ୍ରତି 15 ଦିନରେ ଥରେ ଗର୍ଭ ପରୀକ୍ଷା କରେଇ ନେବା ଦରକାର। ଏବଂ ପ୍ରତିଥର ଗର୍ଭ ପରୀକ୍ଷାରେ ଆମର ଓଜନ ଚେକ୍ କରାହୁଏ ଏବଂ ବ୍ଲଡ୍ପ୍ରେସର ମଧ୍ୟ ମପାଯାଏ। ତ ବ୍ଲଡ୍ପ୍ରେସର ଏବଂ ଓଜନ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ। ଦ୍ୱିତୀୟ ପଏଣ୍ଟ ଦେଖିବା, ଯାହା ସନ୍ତୁଳିତ ଖାଦ୍ୟ ବା ଆହାର ଗ୍ରହଣ କରିବା ଦରକାର। ଗୋଟିଏ ଗର୍ଭବତୀ ମହିଳା ସବୁ ପ୍ରକାର ପନିପରିବା, ସବୁଜ ପନିପରିବା, ଭାତ, ଡାଲି, ମାଣ୍ଡିଆ, ତଟକା ଫଳ, ଚଣା ଜାତୀୟ ଖାଦ୍ୟ ଇତ୍ୟାଦି ନିୟମିତ ଭାବରେ ଖାଇବା ଦରକାର। ଯିଏ ନିରାମିଷ ଖାଉଥାଏ ସିଏ ନିରାମିଷ ଆହାର ମଧ୍ୟ ମଝି ମଝିରେ ଗ୍ରହଣ କରିବା ଦରକାର। ଖାଦ୍ୟ ଛଡ଼ା ଆମେ ଯଥେଷ୍ଟ ବିଶ୍ରାମ ନେବା ଦରକାର ଗର୍ଭାବସ୍ଥା ସମୟରେ, ଯେମିତିକି ବାମପଟକୁ ମାଡ଼ି ଶୋଇବା, ଓଜନରେ ନିୟନ୍ତ୍ରଣ ରଖିବା ଦରକାର, ଲୁଣ ଓ ଫାଷ୍ଟଫୁଡ୍ ଖାଇବା କମାଇବା ଦରକାର, ଡାକ୍ତରଙ୍କ ପରାମର୍ଶରେ ବ୍ଲଡ୍ପ୍ରେସର ଔଷଧ ଖାଇବା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିବା ଦ୍ୱାରା ଆମେ ପ୍ରିଏକ୍ଲାମ୍ପସିଆର ସଫଳ ନିୟନ୍ତ୍ରଣ କରିଥାଉ। ଏହା ଛଡ଼ା ଆମର ଗର୍ଭାବସ୍ଥାରେ ସବୁ ମାଆମାନଙ୍କୁ ଆଇରନ୍ ଓ କାଲସିୟମ୍ ବଟିକା ଦିଆଯାଇଥାଏ। କାଲସିୟମ୍ ବଟିକା ଖାଇବା ଦ୍ୱାରା ଏହାର ନିୟନ୍ତ୍ରଣ ଓ ସଫଳ ଚିକିତ୍ସା କରାଯାଇପାରେ। ଏବେ ଆମେ ଦେଖିବା ଆମ ସରକାରୀ ସ୍ତରରେ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ କେମିତି ଆମେ ଏଇ ଯେଉଁ ଅସୁରକ୍ଷିତ ଗର୍ଭାବସ୍ଥା ବା ପ୍ରିଏକ୍ଲାମ୍ପସିଆକୁ ଆଗରୁ ଜାଣିପାରିବା। ଆମର ସରକାରୀ ସ୍ତରରେ କାର୍ଯ୍ୟକ୍ରମ PMSMA ବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସୁମନ, ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ, ଏହିସବୁ
1: ଶୁଣିଲେ। ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3-ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ

ଟିକା ନୀତି ନବୀନ କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ବର୍ଷ ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାୟିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ୍ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ।

0: ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫ୍ୟୁରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ରାୟରୁପ୍ତ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ। ମିର୍ଚା ଚାଷ ବିଷୟରେ କହିବେ ବିଭୂତିଭୂଷଣ ବିଶ୍ୱାଳ।
2: ମିର୍ଚା ଚାଷ ମିର୍ଚା ଚାଷ ଲାଗି ଶୁଷ୍କ ଆର୍ ଆଦ୍ର ଆର୍ ଅମଲ ସମିଅନ୍ତି ଶୁଷ୍କ ପାଣିପାଗ ଦରକାର ହେସି। ଏଥିର ଲାଗି ସବୁନୁ ଜହ 35 ଡିଗ୍ରୀ ଆର୍ ସବୁଠାନୁ କମ୍ 10 ଡିଗ୍ରୀ ସେଲସିୟସ୍ ତାତି ଦରକାର ହେସି। ଆମର ରାଜ୍ୟ ବଛର ସାରା ପାଏନ୍ ମଡ଼ାବାର ସୁବିଧା ଥିବାର ଇଲାକାମାନଙ୍କୁ ମିର୍ଚା ଚାଷ କରାଯାଏସି। ମିର୍ଚା ଚାଷ ଲାଗି ନିଗ୍ରା, ଦୁର୍ଷା ଆର୍ ପଟୁ ପଡ଼ିଥିବାର ନିଗ୍ରା ଉର୍ବର ମାଟ ଭଲ ହେ। ସଂସନ୍ତିଆ ଜମିନ ମିର୍ଚା ଭଲ ନାଇଁ ବଢେ। ଅମଳତା 6-7 ଭିତରେ ଥିଲେ ମାଟ ଥି ମିର୍ଚା ଚାଷ ବଢିଆ ହେସି। ଆର୍ ଫି ବଛର ମିର୍ଚା ଫସଲ ନାଇଁ କରିକିରି ଅଲଗା ଅଲଗା ଫସଲ କରବାର କଥା। ଡାଲିଜା

0: ଚାହିଁଥିଲା କି ଅଲଗା ପନିପରିବା ବି ଚାଷ କରୁ। ମିର୍ଚା ଚାଷ କରବାର ଲାଗି ଭଲ କିସମ ମାନେ ହେଲା ଉତ୍କଳ ଆଭା, ଉତ୍କଳ ରଶ୍ମି, ଉତ୍କଳ ରାଗିଣୀ, ପୁଷା ଜ୍ୱାଳା, ପୁଷା ସଦାବାହାର, ପାନ୍ସି ଏକ, ପାନ୍ସି ଦୁଇ, ସିନ୍ଦୁର, ଜି ଚାର, ଆର୍କା ଲୋହିତ, ଆର୍କା ସୁଫଳା, ପଞ୍ଜାବ ଲାଲ। ତେହେରୁ ଶଙ୍କର କିସମ, ଶଙ୍କର କିସମ ଥି ଭଲ କିସମ ମାନେ ହେଲା ଆର୍କା ମେଘନା, ଆର୍କା ହରିତା, ଆର୍କା ଶ୍ୱେତା, କାଶୀ ତେଜ, କାଶୀ ଆଗିତି, କାଶୀ ସୂର୍ଯ୍ୟ, NCH 12, NCH 1012 କ୍ରାନ୍ତି। ଗୋଟେ ଏକର ମିର୍ଚା ଚାଷ କରବାର ଲାଗି 200 ନୁ 240 ଗ୍ରାମ ବିହନ ଆର୍ ଶଙ୍କର କିସମର ଚାଷ କରବାର ଲାଗି 100 ନୁ 120 ଗ୍ରାମ ବିହନ ଦରକାର ହେସି। ଫି କେଜି ମଞ୍ଜି କି କାର୍ବନ ଡାଇଜିମ 22 1 ଗ୍ରାମ ଆର୍ ଥିରାମ 2 ଗ୍ରାମ ବାଟିଆ ବିଶୋଧନ କରବାର କଥା। ଚାରା ଲଗାବାର ସମୟ କେ ଧାର୍ଯ୍ୟ କରିକିରି 4-5 ହପ୍ତା ଆଗରୁ ମଞ୍ଜି ପକାଯାଏସି। ଫି ଏକର ଜମି ଲାଗି ପାଖାପାଖି 30 ବର୍ଗ ମିଟର ତଲି କିଆରୀ ଦରକାର। ମାଇଟ୍ କି 15 ଦିନ ଆଗରୁ କୁଡା କୁସା କରିକିରି ଖରା ଖୁଆବାର କଥା ଆର୍ 3 ମିଟର ଲମ୍ବା, 1 ମିଟର ଓସାର, 15-20 ସେଣ୍ଟିମିଟର ଉଚା କରିକିରି ତଲି ଘେରା ତିଆରି କରାଯାଏସି। ଫି ବର୍ଗ ମିଟର କେ 5 କେଜି କମ୍ପୋଷ୍ଟ ଆର୍ 50 ଗ୍ରାମ 15-15-15 NPK ମିଶ୍ରିତ ସାର ଆର୍ 100 ଗ୍ରାମ କ୍ଲୋରୋପାଇରିଫସ ଗୁଣ 7 ଦିନ ଆଗରୁ ମିଶାଇ ଦିଆଯାଏସି। ତଲିଘେରାକେ ଜୈବିକ ଫିମ୍ପିନାଶକ କି ଥିରାମ ଦ୍ରବଣ ଥି ଯେନ୍ଟାକି ଫି ଲିଟର ପାଇଁ 3 ଗ୍ରାମ ଆର୍ ଗୋଟେ ବର୍ଗ ମିଟର କେ 5 ଲିଟର ଦ୍ରବଣ ଦରକାର ହେସି। 2 ଦିନ ଆଗରୁ ବିଶୋଧନ କଲେ ମୂଳ ସଢା ରୋଗ ନାଇଁ ହୁଏ ଆର୍ ମାଟିକେ ସମାନ କରିକିରି 5-7 ସେଣ୍ଟିମିଟର ଗହିରଥି ପକେଇକିରି ଢାପି ଦିଆଯାଏସି। 6-7 ଦିନ ଭିତରେ ଗଜା ବାହାରିବା ସହିତ ନଡା ବ୍ୟବହାର କରିଦେଉ ଆର୍ ମଝା ମଝାଥି ଘାସ ଆର୍ ଅନାବନା ଗଛ ଘିଚି ଦେଇକିରି ଚାରା ଲଗାବାର 7 ଦିନ ଆଗରୁ ପାଣି ମଡ଼ାବାରଟା ଟିକେ କମ କରିକିରି ଚାରାମାନଙ୍କୁ ଟାନ କରୁନ୍। ଆର୍ ଗୁଡେନ୍ ର ଉଲ୍ଟା ଫଲ୍କେ ଆୟର ଦେଇକିରି ଗଛ ଲଗାବାର କଥା। ଯାଇଥି କାଣା ହେବା ତଲି ଘିଚିଲେ ଯେ କମ ନଷ୍ଟ ହେସି। ତାହେରୁ ତଲି ରୋଇବାର ଆଗରୁ ତଲି ଘେରାନ ତଲି ଉଠେଇକିରି ଫି ଲିଟର ପାଣି ଥି 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡି ମିଶେଇକିରି ଚେର ବିଶୋଧନ କରବାର କଥା। ଖତ ସାର ମାଇଟ ପରୀକ୍ଷାର ହିସାବେ ଜମିର ସାର ମାତ୍ରା ଠିକ କରବାର କଥା ଆର୍ ଇତାର ଅଭାବ ଥି ଜମି ଥି ଫି ଏକର କେ 10 ଟନ ସଢା ଗୋବର ଖତ, 50 କେଜି ଯବକ୍ଷାର ଜାନ, 20 କେଜି ଫସ୍ଫରସ ସାର, 40 କେଜି ପଟାସ ସାର ଦେବାର କଥା। ଅନୁମୋଦିତ ସବୁ ଫସ୍ଫରସ ଆର୍ ପଟାସର ଅଧା ମୂଳ ସାର ହିସାବେ ଆର୍ ଯବକ୍ଷାର ଜାନ 3 ଖେପ ଥି ଦେବାର କଥା। ଅମ୍ଳୀୟ ମାଇଟ ଥି ମିର୍ଚାର ଓଜନ ଆର୍ ରାଗ ଲାଗି ସଲଫର ଆର୍ ରଙ୍ଗ ଲାଗି ଜିଙ୍କ EDTA 200 ଗ୍ରାମ ଫି ଏକରକେ ଦଉନ୍। ଫସ୍ଫରସ ଲାଗି ସିଙ୍ଗିଲ ସୁପର ଫସ୍ଫେଟ ସାର ଦଉନ୍। ଫି ଥର ସାର ବ୍ୟବହାର କରବାର ସମୟ ଥି କୁଡା ଖୁସା ଆର୍ ଘାସ ବସା କରବାର କଥା। ସାର ଦେବାର ଋତୁରୁ ସାଙ୍ଗେ ସାଙ୍ଗେ ପାଣି ମଡ଼ାବାର କଥା। ଚାରା ରୋଇବାରଟା ବାଙ୍ଗରା ଗଛ ଲାଗି ଧାଡ଼ିକେ ଧାଡ଼ି 60 ସେଣ୍ଟିମିଟର ଆର୍ ଗଛ ଗଛକେ 45-60 ସେଣ୍ଟିମିଟର ଦୂରିଆ ରହିବାର କଥା। ଶେଷ ଥର ଚାଷ କରବାର ସମୟ ଥି ସବୁ ଫସ୍ଫରସ ଆର୍ ଅଧା ପଟାସ ମାଇଟ ଥି ଭଲ କରି ମିଶେଇ ନେବାର କଥା ଆର୍ ଚାରା ଗଛ ଉପର ବେଲା ସମୟ ଥି ଲଗେଇକିରି ସାଙ୍ଗେ ସାଙ୍ଗେ ଝରା ବାଟିଆ ପାଣି ଦେବାର କଥା। ତାହାରୁ ପାଣି ମଡା ମାଟିର ପତରକେ ଦେଖିକିରି ଶୀତଦିନେ 7-10 ଦିନ ଅନ୍ତର ଥି, ଖରାଦିନେ 4 ଦିନ ଅନ୍ତର ଥି ପାଣି ମଡ଼ାବାର କଥା ଆର୍ ବର୍ଷା ଦିନେ ମାଟିର ଆଦ୍ରତା ତାର ଉଦା ଦେଖିକିରି ପାଣି ମଡ଼ାବାର କଥା। ଜମିଥି ପାଣି ନିଗରି ଯିବାର ଭଲସେ ବ୍ୟବସ୍ଥା କରବାର କଥା। କାହିଁ ଲାଗି ଅଧିକା ପାଣି ଗଛ ମୂଲେ ଜମିକିରି ରହିଲେ ମିର୍ଚା ଗଛର ଅମଳ ବହୁତ କମିଯାଏସି। ତାହେର ତାର ପରର ଯତ୍ନ ଅନାବନା ଗଛ ମିର୍ଚା ଗଛ ସହିତ ତାଲ ଦେଇକିରି ବଢ଼ସି, ଏଥିରୁ କାଣ ସେ ଅମୂଲ ବହୁତ କମ ହେସି। 2-3 ଥର ଅନାବନା ଗଛକେ ସଫା କରି ନଉନ୍ ଆର୍ ରସାୟନିକ ତୃଣନାଶକ ହିସାବେ ମେଟ୍ରିବ୍ୟୁଜିନ 70% WP 750 ml ଚାରା ଲଗାବାର ଗୋଟେ ହପ୍ତା ଆଗରୁ ଜମିଥି ଦେଇକିରି ପାଣି ମଡ଼ୁନ୍। ନହେଲେ ଚାରା ଲଗାବାର 2 ହପ୍ତା ଉତରୁ ଫ୍ଲୁଡ ଜେଟ୍ ନୋଜାଲ ବାଟିଆ ଖାଲି ଧାଡ଼ି ମଝାଥି ବ୍ୟବହାର କରୁନ୍ ଆର୍ ରୋଗ ପୋକ ଦମନ ଲାଗି ସମନ୍ୱିତ ରୋଗ ପୋକ ପରିଚାଳନା ପଦ୍ଧତି ହିସାବରେ କରୁନ୍ ଅମଲ। ଫୁଲ ହେବାର ମାସେ ଉତରୁ କଞ୍ଚା ମିର୍ଚା ତୋଳାଯାଏସି ଆର୍ ପାଚଲା ମିର୍ଚା ଅମଲ କରବାରକେ ହେଲେ ମିର୍ଚା ମାନେ ପାଚିକିରି ଲାଲ ହେବାର ଅବସ୍ଥା ଥି 1-2 ହପ୍ତା ଅନ୍ତର ଥି ତୁଲୁନ୍। ଅମଲ ଉତରୁ 3-4 ଦିନ ଛାଇଁଥି ଏକାସାରି ରଖିଲେ ରଙ୍ଗ ଏକା ପ୍ରକାର ରହେସି। ତେହେରୁ 3-4 ଦିନ ଖରାତି ଶୁଖେଇକିରି ଜଳୀୟ ଅଂଶ 10% ହେଲେ ବସ୍ତା ଥି ଭରିକିରି ଶୁଖା ଜାଗାନ ମାଇଟ ଆର୍ କାନ୍ଥି ଠାନୁ ଛାଡ଼ିକିରି ରଖୁନ୍।
1: ଶୁଣିଲେ ଚାଷର ହାଲ, ମିର୍ଚା ଚାଷ ବିଷୟରେ କହିଲେ ବିଭୂତି ଭୂଷଣ ବିଶ୍ୱାଳ, ଆକାଶବାଣୀ ସମ୍ବଲପୁର।
2: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେଇ ଧ୍ୟାନ ଦେବା ବିଷୟଗୁଡ଼ିକ ହେଲା, ଦିନ 11:00-3:00 ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ। ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ କିମ୍ବା ଆଜବେଷ୍ଟର ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି, ସର୍ବତ ଆଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା, ହାଲୁକା ରଙ୍ଗ ଏବଂ ସୂତି କପଡ଼ାର ପୋଷାକ ପିନ୍ଧନ୍ତୁ।

ବୃଦ୍ଧ ଅସୁସ୍ଥ ଲୋକ ଶିଶୁ ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସୃଜନିକା। ଗଳ୍ପ ପଠନ ପ୍ରଜ୍ଞା ମହାନ୍ତି, ପ୍ରଯୋଜନା ସନ୍ତୋଷ ପିଙ୍ଗ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଗାଳ୍ପିକା ପ୍ରଜ୍ଞା ମହାନ୍ତି। ବିଗତ 10 ବର୍ଷ ହେବ ସେ ଏହି ସାହିତ୍ୟ ରଚନାରେ ନିଜକୁ ସଂଶ୍ଲିଷ୍ଟ କରିଛନ୍ତି। ଗଳ୍ପ, କବିତା, ପ୍ରବନ୍ଧ ମଧ୍ୟ ସେ ରଚନା କରନ୍ତି। ଯାହା ସବୁ ଆମର ପତ୍ରପତ୍ରିକା ରହିଛି ସେଥିରେ ମଧ୍ୟ ତାଙ୍କର ରଚନା ପ୍ରକାଶିତ ହୋଇସାରିଛି। ଆଜି ଆମର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ତାଙ୍କର ସ୍ୱରଚିତ ଗଳ୍ପ ସହିତ। ଆସନ୍ତୁ ତାଙ୍କ ସହିତ କିଛି କଥା ହେବା ଏବଂ ତାପରେ ତାଙ୍କର ଗଳ୍ପ ଶୁଣିବା। ଗାଳ୍ପିକା ପ୍ରଜ୍ଞା ମହାନ୍ତି, ନମସ୍କାର।
1: ନମସ୍କାର,
0: ଆମେ ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମକୁ। ହେଲେ ପ୍ରଥମେ ଆମର ଶ୍ରୋତାବନ୍ଧୁମାନଙ୍କୁ କହିବେ କେମିତି

0: ଭାବରେ ଆପଣଙ୍କର ଏଇ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା?
1: ମୁଁ କଲେଜ ଆଉ ସ୍କୁଲ ଲାଇଫରୁ ବି କିଛି ଲେଖାଲେଖି କରୁଥିଲି, କିନ୍ତୁ ତାପରେ ବାହାଘର ପରେ ଜଞ୍ଜାଳ ତ ଛାଡ଼ି ଦେଇଥିଲି, କିନ୍ତୁ ଆମେ ସମ୍ବଲପୁର ଆସିଲା ପରେ ଏକୁଟିଆ ହୋଇଗଲୁ, ତାପରେ ଲେଖାଲେଖି କରିବାକୁ ମୋତେ ବହୁତ ପ୍ରେରଣା ମିଳିଲା।
0: ପ୍ରଥମେ ଆପଣ କ'ଣ ଲେଖିଲେ, କବିତା ଲେଖିଲେ ନା ଗଳ୍ପ ଲେଖିଲେ ନା ପ୍ରବନ୍ଧ ଲେଖିଲେ?
1: ସ୍କୁଲ ଲାଇଫରେ କବିତା ଲେଖୁଥିଲି, ତାପରେ ସର୍ଟ ଷ୍ଟୋରି ଲେଖିବା ଆରମ୍ଭ କଲି।
0: ଆଚ୍ଛା, ପ୍ରେରଣା କେମିତି ପାଇଲେ ଆପଣ ଏଇ ଲେଖାଲେଖି କରିବା ପାଇଁ?
1: ଆକ୍ଚୁଆଲି ମୋର ବାପା କିଛି ଲେଖାଲେଖି କରନ୍ତି, ତାପରେ ପଢ଼ାପଢ଼ି ଆମେ ବହୁତ କରୁ ପିଲାଦିନ, ସେଇଟା ଗୋଟେ ଅନ୍ତର୍ମନରେ ଥିଲା।
0: ତ ଆପଣ ଯେତେବେଳେ ଏକୁଟିଆ ଅନୁଭବ କଲେ, ଏଭଳି ଗୋଟିଏ ସୃଜନାତ୍ମକ ଚିନ୍ତାଧାରା ଆପଣଙ୍କ ମନକୁ ଆସେ ବେଳେବେଳେ, ସେଥିପାଇଁ ଆପଣ ଲେଖୁଛନ୍ତି, ତ କେଉଁ କେଉଁ ପ୍ରକାରର ଚିନ୍ତାଧାରା ଆପଣଙ୍କ ମନକୁ ଆସେ?
1: ଲେଖିବା ଇଏଟା ମୋତେ ବେଶୀ ଆଧ୍ୟାତ୍ମିକ ଲାଇନ୍ରେ ଲେଖିବାକୁ ଟିକେ ଭଲ ଲାଗେ। ଲେଖିବାଟା ଯେହେତୁ ଭିତରେ ଥିଲା, ସମସ୍ତେ ଶବ୍ଦରେ କହିପାରିବେ, କିନ୍ତୁ ଲେଖିବା ଗୋଟେ ମାନେ ଈଶ୍ୱରଦତ୍ତ। ମୁଁ ଭାବିଲି ମୁଁ ବୋଧେ ଲେଖିପାରିବି କିଛି, ଧୀରେ ଧୀରେ ଲେଖୁ ଲେଖୁ ସେଇଟା ଅଭ୍ୟାସରେ ଏବେ ପରିଣତ ହୋଇଛି।
0: ନିଶ୍ଚିତ ଭାବରେ ସେଇଟା ଗୋଟେ ଈଶ୍ୱରଦତ୍ତ ଯାହା କହିଲେ, କିନ୍ତୁ ଆମକୁ ପ୍ରୟାସ ତ କରିବାକୁ ପଡ଼େ କୌଣସି ଯେଉଁ ଅନ୍ତରର ଭାବନାକୁ ପ୍ରକାଶ କରିବା ପାଇଁ। ଯେଉଁ ଅନ୍ତରର ଭାବନା ସୃଷ୍ଟି ହୁଏ, ଆପେ ଆପେ ସୃଷ୍ଟି ହୁଏନି, କୌଣସି ଘଟଣା କିମ୍ବା କୌଣସି ଦୃଶ୍ୟ କିମ୍ବା କୌଣସି ଗୋଟିଏ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିକି ହିଁ ଅନ୍ତର୍ମନରେ ସେ ପ୍ରକାର ଗୋଟେ ଭାବନା ସୃଷ୍ଟି ହୁଏ।
1: ନିଶ୍ଚୟ ପ୍ରାକୃତିକ ପରିବେଶକୁ ନେଇକି, ତାପରେ ଆମ ସାମାଜିକ ପରିବେଶକୁ ନେଇକି, ମାନେ ପାରିବାରିକ ଚରିତ୍ର କିଛି, ଇଭିନ୍ ରାସ୍ତାରେ ଗଲାବେଳେ ବି ମୁଁ ଗୋଟେ ବହୁତ ଦିନ ତଳେ ଗୋଟେ ଛୋଟ ଇଏଟେ ଲେଖିଥିଲି, ସର୍ଟ ଷ୍ଟୋରିଟେ, ଗଙ୍ଗା ଜଳ। ମୁଁ ସେଇଟା ଗୋଟେ କାନ୍ଥରେ ଗଙ୍ଗା ଜଳର ଆଡ଼ଭର୍ଟାଇଜମେଣ୍ଟଟେ ଦେଇଥିଲା, ସେଇଟା ଦେଖିକି ଲେଖିବାକୁ ମୋତେ ମାନେ ଆଗ୍ରହ ହେଇଥିଲା। ଏମିତି କିଛି ବହୁ ଜିନିଷ ବାହାରୁ ଦେଖିକି, କ୍ଷୁଦ୍ର ଗଳ୍ପଟା ଆମେ ବାହାର ପରିବେଶ ଆଉ ସାମାଜିକ ବ୍ୟବସ୍ଥା, ଯେଉଁଟା ଆମକୁ ପସନ୍ଦ ହେଲା ଲେଖି ହେବ, ଯେଉଁଟା ନା ପସନ୍ଦ ହେଲା ବି ଲେଖି ହୁଏ, ସେଇଟା ଆମେ କ୍ଷୁଦ୍ର ଗଳ୍ପ। କିନ୍ତୁ କବିତା, କବିତାଟା କେବଳ ଭିତର, ଭିତରର ଭାବ ହେଲା କବିତା।
0: ଠିକ୍ କଥା। ତ ଆପଣ ଯାହା ଦେଖନ୍ତି ବାହାର ଦୁନିଆରେ ତାକୁ ଆପଣ ଗଳ୍ପ ମାଧ୍ୟମରେ ପ୍ରକାଶ କରନ୍ତି, ହେଲେ ଏମିତି ଆମ ସମାଜରେ ଅନେକ ଲୋକ ଅଛନ୍ତି, ସମସ୍ତେ ଦେଖନ୍ତି ସେ ଗଙ୍ଗା ଜଳକୁ, ସମସ୍ତେ ହୁଏତ ଦେଖିଥିବେ, ଅନେକ ଘଟଣାକୁ ଦେଖିଥିବେ, ହେଲେ ସମସ୍ତେ ପରିପ୍ରକାଶ କରିପାରନ୍ତି ନାହିଁ, ଗପ ଆକାରରେ ହେଉ କିମ୍ବା ପ୍ରବନ୍ଧ ଆକାରରେ ହେଉ କିମ୍ବା ଯେକୌଣସି ରୂପରେ। କିନ୍ତୁ ଜଣେ ଗାଳ୍ପିକଟିଏ ଗୋଟେ ଗପ ଆକାରରେ ତାକୁ ଲେଖିଦିଏ ଏବଂ ପାଠକମାନଙ୍କ ପାଖକୁ ପହଞ୍ଚାଇ ଦିଏ, ତା ପାଖରେ କ'ଣ ସେମିତି ଗୋଟେ ସ୍ୱତନ୍ତ୍ରତା ରହିଥାଏ ଯେ ସେ ଲେଖିଦିଏ?
1: ପ୍ରତ୍ୟେକ ମନୁଷ୍ୟଙ୍କ ପାଖରେ ନିଶ୍ଚିନ୍ତ ରୂପେ ଭଗବାନ ତାଙ୍କୁ ଗୋଟେ କୌଣସି ଜିନିଷ ଦେଇ ଛାଡ଼ିଛନ୍ତି, ସିଏ ତାର ନିଜର ଅନ୍ତରଟାକୁ ସେ ଚିହ୍ନିକି ପ୍ରଥମେ ସେଇଟାକୁ ମାନେ ତାର କେମିତି ଡେଭଲପ୍ କରିବ ସେଇଟା ହେଲା ମେନ୍ କଥା। ପ୍ରତ୍ୟେକ ଲୋକ କିଏ ଲେଖିବ, ଲେଖା ମାଧ୍ୟମରେ, କିଏ ଗପ ମାଧ୍ୟମରେ, କିଏ ଚିତ୍ର ମାଧ୍ୟମରେ, କିଏ କହିବା, ବିଭିନ୍ନ ପ୍ରକାର କଳା ଅଛି ଆମର ପ୍ରତ୍ୟେକ ମଣିଷଙ୍କ ପାଖେ କିଛି କିଛି ଅଛି, କେବଳ ନିଜର ଅନ୍ତର୍ନିହିତ ଶକ୍ତିଟାକୁ ଆମେ ଚିହ୍ନିକି ସେଇଟାକୁ ଫୁଟେଇବା ହିଁ, ତାକୁ ସମୟ ଦେବା, ସେଇଟା ବଡ଼ କଥା।
0: ଆଚ୍ଛା, ତ ଆଜି ଯେଉଁ ଆପଣ ଗଳ୍ପ ନେଇକି ଆସିଛନ୍ତି, ତାର ପୃଷ୍ଠଭୂମିରେ କିଛି ରହିଛି କି ସେମିତି ଆପଣଙ୍କର ଅନୁଭୂତି?
1: ଗୋଟେ ମୋ ମନରେ ହଠାତ୍ ଆସିଥିଲା ଗୋଟିଏ ସମ୍ପର୍କକୁ ନେଇ। ସମ୍ପର୍କ ଗୋଟେ ଏମିତି ଜିନିଷ, ଥରେ ହଜେଇ ଦେଲେ ମିଳିବା ବହୁତ କଷ୍ଟ। ଆଉ ଲୋକ ଆଜିକାଲି ସମ୍ପର୍କ କହିଲେ ବେଶୀ ମାନେ ପଇସା, ତାର ମୋଲଚାଲଟା ଯାହା ପାଖରେ ପଇସା ଅଧିକ ସମ୍ପର୍କ ତା ସାଙ୍ଗରେ ଲୋକଙ୍କର ବେଶୀ, ସେ ସାମାଜିକ ସ୍ୱୀକୃତିଠୁ ନେଇକି ସବୁ ପ୍ରକାର। କିନ୍ତୁ ସବୁକିଛି ଏଇ ଗପଟିରେ ସବୁକିଛି ଥାଇକି କେବଳ ଜଣେ ସମ୍ପର୍କ ଟିକେ ପାଇନି ବୋଲି ସେ ତାର ଯେଉଁ ହଜେଇ ଦେଇଥିବା ସମ୍ପର୍କକୁ ତା ଭିତରେ ସେ ଏମିତି ଗୁନ୍ଥିକି ରଖିଛି, ସେ ତାର ଆଉ କୌଣସି ସମ୍ପର୍କକୁ ସେ ଅନେଇନି। ଏଇ ଯେଉଁ ଗପରେ ଏ ଲୋକ ସବୁକିଛି ପାଇଛି, କିନ୍ତୁ କେବଳ ତାର ସମ୍ପର୍କ, ଯେଉଁ ଗୋଟେ ରକ୍ତଗତ ସମ୍ପର୍କ, ତାର ଯେଉଁ ପିଲାଦିନର ଭଉଣୀଟର ଭଉଣୀକୁ ନେଇ ମଧୁର ସମ୍ପର୍କ, ସେ ସେଇଟାକୁ ଆଜୀବନ ଭୁଲିନି।
0: ଆଚ୍ଛା, ତ ଶୁଣିବା ସେଇ ଗଳ୍ପଟି।
1: ନିଶ୍ଚୟ। ଗଳ୍ପର ଶୀର୍ଷକ ହେଲା ସମ୍ପର୍କର ସ୍ୱର। ଭାରତୀୟ ବାୟୁସେନାରେ କାର୍ଯ୍ୟରତ ସାମ୍ ସାମୁଏଲ ଜଣେ କୁଶଳୀ ତଥା କର୍ତ୍ତବ୍ୟନିଷ୍ଠ ପାଇଲଟ ଭାବେ ସୁପରିଚିତ ଥିଲେ। ତା ଛଡ଼ା ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ଲେଖିବା ସହ ଫଟୋଗ୍ରାଫିରେ ମଧ୍ୟ ରୁଚି ରଖୁଥିଲେ। ଆର୍ଥିକ ସ୍ଥିତି ତାଙ୍କର ବେଶ ସୁଦୃଢ଼ ଥିଲା। ତା'

ସହିତ ଶିକ୍ଷା, ସଂସ୍କାର, ଯଶ, ଜନସମ୍ପର୍କ ଏମିତି ବହୁତ କିଛି ଯାହା ମଣିଷକୁ ଖ୍ୟାତିର ସର୍ବୋଚ୍ଚ ଶିଖରକୁ ନେଇଯାଏ ସବୁକିଛି କମାଇଥିଲେ ସେ। ତା ସହ ସାମୁଏଲ ତାଙ୍କର ସମସ୍ତ ଆୟ ବିଭିନ୍ନ ବୃଦ୍ଧାଶ୍ରମ, ଅନାଥାଶ୍ରମ, ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଖର୍ଚ୍ଚ କରି ଦେଉଥିଲେ। ନିଜର କହିଲେ ତାଙ୍କର କିଛି ପିନ୍ଧା ବସ୍ତ୍ର ଏବଂ କ୍ୟାମେରାଟିଏ ହିଁ ସାଥୀ ଥିଲା। ଭବିଷ୍ୟତ ପାଇଁ ସାଇତି ରଖିବା ତାଙ୍କର ସ୍ୱଭାବ ତଥା ନୀତି ବିରୁଦ୍ଧ ଥିଲା। ନିଜର ତେଜଦୀପ୍ତ ଚକ୍ଷୁ, ଶାନ୍ତ ଶ୍ୟାମଳ ମୁହଁ, 5'11" ବଳିଷ୍ଠ ଶରୀର ସହ ବୁଦ୍ଧିମତା, ସରଳ ଅମାୟିକ ବ୍ୟବହାରକୁ ନେଇ ସେ ଏକ ପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଏତେ ସମ୍ପୂର୍ଣ୍ଣତା ସତ୍ତ୍ୱେ ସାମୁଏଲ କିନ୍ତୁ ସମସ୍ତଙ୍କ ଆଗ୍ରହ ଅନୁରୋଧକୁ ଏଡ଼ାଇ ଯାଇ ନିଜର ପରିବାରଟିଏ ଗଢ଼ିନଥିଲେ। ଯେମିତି ନିଜ ପାଇଁ ସେ ଥିଲେ ସମ୍ପୂର୍ଣ୍ଣ ବିତସ୍ପୃହ, ଏମିତିକି ଏତେ ଭଲ ଫଟୋଗ୍ରାଫର ହୋଇ ମଧ୍ୟ ନିଜର ଫଟୋ ଖଣ୍ଡେ ଉଠାଇ ରଖିନଥିଲେ। ସମୟକ୍ରମେ ଚାକିରିରୁ ଅବସର ନେଇ ଆଡ଼ମ୍ବରପୂର୍ଣ୍ଣ ସହରୀ ଚାକଚକ୍ୟ ଜୀବନ ପରିତ୍ୟାଗ କରି ଘୁରି ବୁଲିଲେ ମାଲକାନଗିରିଠୁ ନେଇ କେଉଁଝର, କନ୍ଧମାଳ ଯାଏଁ ବିଭିନ୍ନ ଜନଜାତି ଲୋକଙ୍କ ମେଳରେ। ସେମାନଙ୍କ ସାଙ୍ଗେ ସେମାନଙ୍କ ପାଇଁ କାମ କରି ସେ ପାଉଥିଲେ ଅପାର ଆନନ୍ଦ। ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ, କଟକରେ ବଢ଼ି, ଡୁନ୍ ସ୍କୁଲରେ ପଢ଼ି ସାରା ବିଶ୍ୱର ଆକାଶ ଛୁଇଁଥିବା ମଣିଷ ଜଣକ ଏମିତି ଜଙ୍ଗଲ ମନସ୍କ ହେଲା କେମିତି। ଯାହା ଥିଲା ଅନ୍ୟମାନଙ୍କ ପାଇଁ ରହସ୍ୟମୟ, ତାହା ସାମୁଏଲଙ୍କ ପାଇଁ ଥିଲା ଏକ ବେଦନାଦାୟକ ସ୍ମୃତି। ସେ ତାଙ୍କର ପିଲାଦିନ କଟାଇଥିଲେ ଏହି ପାହାଡ଼, ପର୍ବତ, ଅରଣ୍ୟ ଘେରା ଆଦିବାସୀ ଜନବସତି ଭିତରେ। ନିଜ ଭଉଣୀର ହାତ ଧରି ଗଗନଚୁମ୍ବୀ ପାହାଡ଼ର ପ୍ରାଚୀର ଭିତରେ ଆକାଶର ଛାତ ତଳେ ପ୍ରକୃତି କୋଳରେ ବଢ଼ି ଖେଳି ସେ ବାଲ୍ୟ ଜୀବନ ଅତିବାହିତ କରିଥିଲେ। ହେଲେ ସମୟର ତାଡ଼ନାରେ ଯେଉଁଦିନ 6 ସାମୁ ଫାଦରଙ୍କ ହାତ ଧରି ମାଲକାନଗିରିରୁ କଟକ ବସ୍ ଧରିଲା, ସେଦିନ ତାର ନିଜସ୍ୱ ପରିଚୟ ସହ ତା ପିଲା ଖେଳ, ପିଲାବେଳ, ପିଲାଳିଆମି, କୋରାଫୁଟର ସେଇ ଅଙ୍କା ବଙ୍କା ଘଟି ରାସ୍ତା ଭିତରେ ହଜାଇ ଦେଇ ଆସିଲା। ସେଦିନ ଆଗକୁ ପାଦ ବଢ଼ାଇ ସେ ଚାଲୁଥିଲା ସିନା, ଅତୀତର ଆକର୍ଷଣରେ ଭିଡ଼ି ହୋଇ ବାରମ୍ବାର ପଛକୁ ଚାହୁଁଥିଲା। ତାକୁ ଡାକି ଡାକି ଧଇଁ ଚଇଁ ହୋଇ ପଛରେ ନିର୍ଘାତ ଦୌଡ଼ୁଥିଲା ତା ଭଉଣୀ। ଶେଷରେ ନିଜ ମାଟି, ଆକାଶ, ପାହାଡ଼, ଜଙ୍ଗଲ ସହ ପଛକୁ ରହିଯାଇଥିଲା ତାର ପ୍ରିୟ ଭଉଣୀ। ବସ୍ର କର୍କଶ ହର୍ନ ଭିତରେ ଶେଷଥର ପାଇଁ ସାମୁ ଶୁଣିଥିଲା ପିଞ୍ଜରା ଥର୍ଗାଇ ଭଉଣୀର କୋହଭରା କଅଁଳ ଡାକ, "ସାମୁ, ମୋ ଭାଇ!" ସ୍ୱର ତ ନୁହେଁ, ସତେ ଜୀବନ୍ତ ଆର୍ତ୍ତନାଦଟିଏ। ତାପରେ କଟିଗଲା ସମ୍ପର୍କର ନାଭିନାଡ଼। ମୁକ୍ତ ଆକାଶରେ ଛିନ୍ନ ଗୁଡ଼ି ଭଳି ସେ ହୋଇଗଲା ଦିଗହରା। ସାମୁର ବିବର୍ଣ୍ଣ ଜୀବନରେ ସେଇ ଯେ ଅପାସୁରା କ୍ଷୀଣ କିନ୍ତୁ ଶାଣିତ ହୋଇ ସ୍ୱରଟା ଅଟକିଗଲା ଛାତି ଭିତରେ କରୁଣ ଆତ୍ମୀୟତାର ରାଗିଣୀଟିଏ ହୋଇ ସାରା ଜୀବନ। ଶେଷରେ ଅବ୍ୟକ୍ତ କୁହ ଆକ୍ତାମାକ୍ତା ହୋଇ ସେ ପହଞ୍ଚିଥିଲା ଫାଦରଙ୍କ କଟକ ବସାରେ। ନିଜ ପରିବାର ସହ ତାର ପରିଚୟ କରାଇ ଦେଇଥିଲେ ଫାଦର। ହସି ହସି ତାଙ୍କ ପିଲାମାନଙ୍କୁ କହିଥିଲେ, "ଇଏ ସାମୁଏଲ, ଆଜିଠୁ ତୁମମାନଙ୍କର ଆଉ ଜଣେ ଭାଇ।" ଦୃଢ଼ ପ୍ରତିବାଦ କରିବାକୁ ଯାଇ ସେ କହିଥିଲା, "ମୋ ନାଁ ସାମୁଏଲ ନୁହେଁ, ସାମୁ।" ହସିଦେଲେ ଫାଦର, "ହଁ, ଆଜିଠୁ ତୋ ନାଁ ହେଲା ସାମ ସାମୁଏଲ। ଗୋଟିଏ ନବଜନ୍ମ ହେଲା ତାର। 5 4 କୁକୁରଙ୍କ ସହ ଛୋଟକାଟିଆ ଚିଡ଼ିଆଖାନାକୁ ନେଇ ଫାଦରଙ୍କ ପରିବାର, ଯାହାର ସର୍ବମୟ କର୍ତ୍ତୀ ଥିଲେ ମାମା। ତା ମା ଭଳି ଚିକ୍କଣ କଳା ସୁଗଠିତ ନଥିଲେ, ଧୋବ ଫର୍ଫର୍ ହୋଇ କ୍ଷୀଣାଙ୍ଗି ଥିଲେ। ସେ ଶୁଣିପାରିଥିଲା ନିମ୍ନ କଣ୍ଠରେ ଫାଦର ତାଙ୍କୁ କହିଥିଲେ, "ଅତି ବ୍ରେନି ପିଲାଟା, ବାପା ଛାଡ଼ି କୁଆଡ଼େ ଚାଲି ଯାଇଥିଲା। ଭାଇ ଭଉଣୀ ଆମ ଅର୍ଫାନେଜ୍ ସ୍କୁଲରେ ରହି ପଢ଼ୁଥିଲେ, ମା କାମ କରୁଥିଲା, ଏବେ ମା ବି ଚାଲିଗଲା। ହୀରା ଖଣ୍ଡେ ତମେ ଟିକେ ଘଷି ମାଜି ଦେଲେ ଅମୂଲମୂଲ ହେଇଯିବ।" ତା ମୁଣ୍ଡ ଉପରେ ସ୍ନେହରେ ହାତ ରଖିଥିଲେ ମାମା। ମୁହଁଟିକୁ ତୋଳି ଧରି କପାଳରେ ଆଙ୍କିଦେଲେ ସ୍ୱୀକୃତିର ମୋହର। ସେ କିନ୍ତୁ ଭାବୁଥିଲା ମା କଥା,
ତା ଉଷୁମ କୂଳର ଉଷ୍ମତା

ଏବେ ବି ସେ ଅନୁଭବ କରୁଥିଲା। ପିଲା ମନରେ ତାର ଅନେକ ପ୍ରଶ୍ନର ସୁନାମି ଉଠୁଥିଲା। ଚାଲିଗଲା ମାନେ ମା ମରିଗଲା ନା କେଉଁ ବାଧ୍ୟ ବାଧ୍ୟକତାରେ ତାଙ୍କୁ ଛାଡ଼ି ଚାଲିଗଲା। ଆଧାରଖିଆ ଛୁଆଙ୍କୁ ଛାଡ଼ି ମା କ'ଣ ଖୋଜିପାରେ ନୂଆ ନିଡ଼? ନିଜ ପ୍ରଶ୍ନରେ ନିଜେ ଅଣ ନିଶ୍ୱାସୀ ହୋଇଯାଉଥିଲା ସିନା, ପଚାରି ପାରିନଥିଲା କାହାକୁ। ମାମା ଖାଇବାକୁ ଦେଲାବେଳେ ସେ କେବଳ ଜଳ ଜଳ କରି ଅନାଇ ରହେ ତାଙ୍କ ମୁହଁକୁ। କେତେ ଆଦରରେ ମାମା ଖାଇବା ବାଢ଼ି ଦିଅନ୍ତି, ସ୍ନେହରେ କଥା ହୁଅନ୍ତି, ନିଜ ପିଲାଙ୍କ ଉପରେ ବିରକ୍ତ ହେଲେ କୁହନ୍ତି, ତମେ କେହି ସରି ହେବନି ସାମ୍ର। ସେ କେତେ ଶାନ୍ତ, ଭଦ୍ର, ମାର୍ଜିତ! ତାଙ୍କ ଅନାବିଳ ମାତୃତ୍ୱ ସ୍ପର୍ଶରେ ସାମ୍ର ଜୀବନରୁ କଳାବାଦଲ ହଟି ଦେଖାଦିଏ ଆଶ୍ୱାସନାର ରଙ୍ଗୀନ ଇନ୍ଦ୍ରଧନୁଟିଏ। ବୟସ ବଢ଼ିବା ସହ ଆଶ୍ରୟ, ଅନୁଗ୍ରହ, ଅନୁରାଗର ଭାରରେ ଭାରାକ୍ରାନ୍ତ ହେଉଥାନ୍ତି ସାମୁଏଲ। ମନେ ମନେ ପଣ କରନ୍ତି, ଫାଦରଙ୍କୁ ସେ ନିରାଶ କରିବେନି। ବଣମଲ୍ଲୀ ଭଳି ଝଡ଼ିଯିବା ପୂର୍ବରୁ ଫାଦର ତାଙ୍କୁ ତୋଳି ଆଣିଛନ୍ତି ନିଜ ଫୁଲଦାନୀରେ ସଜାଇବା ଲାଗି। ସେ ତାଙ୍କ ଇଚ୍ଛା ମତେ ନିଜକୁ ଗଢ଼ି ତୋଳିବେ। ଅତୀତକୁ ଆଡ଼େଇ ସାମୁଏଲ ବର୍ତ୍ତମାନ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି। ହେଲେ ଫାଦରଙ୍କ ପିଲାମାନେ ଫାଦରଙ୍କୁ ପାପା ଡାକିଲା ବେଳେ ସେ ଚାହିଁଲେ ବି ଡାକିପାରନ୍ତି ନାହିଁ। ସେତେବେଳେ ତାଙ୍କ ଶାନ୍ତ ମନ ସନ୍ତୁଳି ହୋଇଯାଏ, ସେ ନିଜକୁ ନିଃସଙ୍ଗ ମନେ କରନ୍ତି। ତାଙ୍କ ପାଇଁ ଶବ୍ଦ ହୋଇଯାଇଥିବା ବାପାର ସ୍ମୃତି ତାଙ୍କୁ ଅଶରୀରୀ ଭରି ଗୋଡ଼ାଏ। କ୍ରୋଧ ଆସିଲେ ବି କାହା ଉପରେ ରାଗିବେ ସେ ଜାଣିପାରନ୍ତି ନାହିଁ। ତାଙ୍କୁ ନିଃସଙ୍ଗ ଜୀବନ ଟେକି ଦେଇଥିବା ଈଶ୍ୱରଙ୍କ ଉପରେ, ମାଆକୁ ଛାଡ଼ି ଚାଲିଯାଇଥିବା ବାପା ଉପରେ, ନା ପିଲାଙ୍କୁ ତ୍ୟାଗ କରିଥିବା ମା ଉପରେ? ଠିକ୍ ସେତିକିବେଳେ ଅତୀତର ହୃଦୟ ବିଦୀନ କରି ଅବଚେତନ ମନ ମସ୍ତିଷ୍କର ସମସ୍ତ ତନ୍ତ୍ରୀ ଛିନ୍ନ କରି ଏକ ସମ୍ପର୍କର ସ୍ୱର ତାଙ୍କ ମରମରେ ଝଙ୍କାର ତୋଳେ, ସାମୁ, ମୋ ଭାଇ। ସାମଙ୍କର ହୃଦୟ ସ୍ପନ୍ଦିତ ହୁଏ, କୋଣ ଅନୁକୋଣ ନିନାଦିତ ହୁଏ ସେ ଡାକରେ। ହେଉ ପଛେ ଯନ୍ତ୍ରଣାଦାୟକ, ଆତ୍ମୀୟତାର ଗୁଞ୍ଜରଣରେ ଗୁଞ୍ଜରିତ ହୁଏ ତାଙ୍କ ମନ, ପ୍ରାଣ, ଶରୀର। ନିଜ ନିଃସଙ୍ଗତାର ଉପହାସ ଉଡ଼ାଇ ସେଇ ସ୍ୱରର ଅନୁଭବକୁ ଜୀବିତ ରଖିବାକୁ ସେ ଆଉ ସବୁ ସମ୍ପର୍କଠୁ ଦୂରେଇ ଯାଆନ୍ତି। ଅତୀତକୁ ଅନାହତ ଚକ୍ରରେ ସାଇତି ବର୍ତ୍ତମାନର ଆହ୍ୱାନରେ ସମୟ ସହ ତାଳ ଦେଇ ସାମ ଆଗକୁ ଦୌଡ଼ନ୍ତି। ସମୟର ଚଢ଼ି ଆସୁଥିବା ଗାଢ଼ ରଙ୍ଗରେ ଫିକା ପଡ଼ି ଆସେ ତାଙ୍କ ଅତୀତ। ଏସବୁ ଭିତରେ ଦିନେ ଧୂଳି ଜମି ଆସୁଥିବା ଅତୀତର ଆଇନା ଉପରୁ ଫାଦର ଛୁଡ଼ି ଦାଳି ଦେଲେ। ଶେଷ ଶଯ୍ୟାରେ ବଢ଼ାଇ ଦେଲେ ତାଙ୍କ ହାତକୁ ଏକ ଅମୂଲ୍ୟ ଉପହାର, ଏବେ ଦିଗହରା ନାବିକ ହାତରେ କମ୍ପାସ ବକ୍ସ। ସ୍ମୃତିରୁ ମଳିନ ପଡ଼ି ଆସୁଥିବା ଭଉଣୀର ଫଟୋ ସହ ତାର ବର୍ତ୍ତମାନ ଠିକଣା, ତାଙ୍କ ଆତ୍ମୀୟତାର ଚାବିକାଠି। କାଗଜ ଖଣ୍ଡିକୁ ଯତ୍ନରେ ଛାତିରେ ଚାପି ଧରିଥିଲେ ସେ। ଭଉଣୀ ତାଙ୍କର ଯାଇ ରହୁଥିଲା ସୁଦୂର ବିଦେଶରେ। ବିଦେଶ ତ ଥିଲା ସାମଙ୍କ ହାତ ପାହାନ୍ତାରେ, କିନ୍ତୁ ନିଜକୁ ସାମାନ୍ୟ କରିବାକୁ ସାମ କିଛି ସମୟ ନେଲେ। ଖୁସି ହେଉ ବା ଦୁଃଖ, କିଛି ଗୋଟେ ବିସ୍ଫୋରଣର ଆଶଙ୍କା କରୁଥିଲେ ନିଜ ଭିତରେ। ଭୟ ଥିଲା ଅନେକ ଦିନରୁ ସଞ୍ଚିତ ଅବ୍ୟକ୍ତ ବେଦନା ସବୁ ଲୁହଧାର ହୋଇ ବାହାରେ ବ୍ୟକ୍ତ ହୋଇଯିବନି ତ? ସେ ନିଜର ସନ୍ତୁଳନ ରକ୍ଷା କରିପାରିବେ ତ? ଗୋଟିଏ ବିନ୍ଦୁରୁ ଆରମ୍ଭ ହେଲେ ବି ବର୍ତ୍ତମାନ ବିପରୀତମୁଖୀ ଯାତ୍ରା ସେମାନଙ୍କର। ଭଉଣୀ ତାଙ୍କର ଜଣେ ବିଦେଶୀ ନିସନ୍ତାନ ଦମ୍ପତିଙ୍କ ପୌଷକନ୍ୟା ରୂପେ ପ୍ରତିପାଳିତା ହୋଇ ବର୍ତ୍ତମାନ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛି। ଶେଷରେ ଠିକଣା ଅନୁସାରେ କିଛି ଦିନ ପରେ ସାମ ଭଉଣୀ ସହ ସାକ୍ଷାତ କଲେ। ଦୁଇଟି ବୟସ୍କ ଅପରିଚିତ ସ୍ତ୍ରୀ ପୁରୁଷଙ୍କ ଭରି ସାମାନ୍ୟ ଔପଚାରିକତା ଭିତରେ ଶେଷ ହେଲା ଯେମିତି ଜନ୍ମ ଜନ୍ମାନ୍ତରର ପ୍ରତୀକ୍ଷା। ସେ ଦେଖୁଥିଲେ ବିଲକୁଲ ତାଙ୍କ ପ୍ରତିରୂପ ଶାନ୍ତ ସୌମ୍ୟ ନାରୀ ମୂର୍ତ୍ତିଟିଏ, ଯିଏ ନିଜକୁ ତାଙ୍କ ଆଗରେ ସାମାନ୍ୟ ରଖିବାକୁ ଚେଷ୍ଟା କରୁଥିଲା। ସେ ଜାଣିପାରୁନଥିଲେ ଖୁସି ଅବା ଦୁଃଖର ଝଡ଼ ପ୍ରବାହିତ ହେଉଥିଲା ଉଭୟଙ୍କ ଭିତରେ। ବାସ୍ ନିଜ ନିଜର ଭାରସାମ୍ୟ ରକ୍ଷା କରି ସେମାନେ ପରସ୍ପରକୁ ସାମ୍ନା କରୁଥିଲେ। ପାରୁ ପର୍ଯ୍ୟନ୍ତ ନିଜକୁ ସ୍ଥିର ରଖି ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ କରିବାକୁ ଅସଫଳ ଚେଷ୍ଟା କରୁଥିଲା ତାଙ୍କ ଭଉଣୀ। ନୀରବ ଚକ୍ଷୁରେ ତାଙ୍କୁ ପଢ଼ୁଥିଲେ ସାମ। କିଛି ସମୟ ଭିତରେ

0: ଭାଙ୍ଗିଗଲା ସ୍ତୁପୀକୃତ ଦୂରତ୍ୱ। ତାଙ୍କ କାନ୍ଧ ଉପରେ ହାତ ରଖିଲା ଭଉଣୀ। ଓଠ ତାର କମ୍ପୁଥିଲା ଥର ଥର ହୋଇ, ଭିଜି ଆସୁଥିଲା ବାରମ୍ବାର ଆଖି। ତା ଅସ୍ଥିର ହୃଦୟର ଅଥଳ ଗଭୀରରୁ ସେଇ ଆର୍ତ୍ତନାଦର ଲହରି ମାଡ଼ି ଆସିଲା, ସାମୁ। ବାସ୍, ସମ୍ପର୍କର ସୁନାମିରେ ତାଙ୍କର ଶ୍ୱାସରୁଦ୍ଧ ହେବା ଆଗରୁ ଭଉଣୀକୁ ଆଉ ଥରେ ବିଚ୍ଛିନ୍ନ ନ ହେବାର ବଜ୍ର ଶପଥ ନେବା ଆଗରୁ ଚାଲି ଆସିଥିଲେ ସାମ। ସେଇଥିଲା ଶେଷ ଦେଖା। ଆସିଥିଲେ ଯେ ଆଉ କୌଣସି ସମ୍ପର୍କର ସାନିଧ୍ୟରେ ଗାଧୋଇ ନିଜକୁ ସତେଜ କରିବାକୁ ଆଜୀବନ ମନ କରିନଥିଲେ, ବରଂ ନିଜର ସମୟ ସମ୍ପତ୍ତି ସହ ନିଜକୁ ଉତ୍ସର୍ଗ କରିଦେଲେ ଜନକଲ୍ୟାଣ ଉଦ୍ଦେଶ୍ୟରେ। ସମୟକ୍ରମେ କର୍ମମୟ ଜୀବନରୁ ଅବସର ନେଇ ନିଜ ସଙ୍କୁଚିତ ଜୀବନକୁ ଆହୁରି ସଙ୍କୁଚିତ କରି ଶୋଇଗଲେ କଫିନର କଠିନ ଖୋଳ ଭିତରେ। ବଣମଲ୍ଲୀଟିଏ ଯେପରି ତାର ଶେଷ ସମୟ ଯାଏଁ ସମସ୍ତ ସୁଗନ୍ଧ ବିତରଣ କରି ଝରିଗଲା ପ୍ରକୃତି କୋଳରେ। ବହୁଦିନ ଯାଏଁ ସ୍ଥାନୀୟ ଅଧିବାସୀ କୁହନ୍ତି, କିଛି ନିର୍ଦ୍ଦିଷ୍ଟ ଦିନରେ ଏକ ସ୍ତ୍ରୀ ଲୋକ ଆସି ସାମଙ୍କ ସମାଧିସ୍ଥଳ ପରିଷ୍କାର ପରିଚ୍ଛନ୍ନ କରି ଫୁଲରେ ସଜାଡ଼ୁ ସଜାଡ଼ୁ ଅସ୍ପଷ୍ଟ ସ୍ୱରରେ କିଛି କହୁଥାଏ। ଶେଷରେ ପାଗଳୀଙ୍କ ଭଳି ହୃଦୟ ବିଦୀର୍ଣ୍ଣ କରି ଡାକ ପକାଏ, ସାମୁ, ମୋ ଭାଇ।
1: ଧନ୍ୟବାଦ ଆପଣଙ୍କର ଏହି ଗଳ୍ପ ପାଇଁ। ନିଶ୍ଚିତ ଭାବରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଭଲ ଲାଗିଥିବ। ହେଲେ ଗାଳ୍ପିକା ପ୍ରଜ୍ଞା ମହାନ୍ତି ଏଠି ଗୋଟିଏ କଥା କହିବେ ଯେ ବର୍ତ୍ତମାନର ସମାଜରେ ସମସ୍ତେ ଗୋଟିଏ ବସ୍ତୁବାଦୀ ଚିନ୍ତାଧାରାକୁ ନେଇ ଆଗକୁ ଯାଉଛନ୍ତି। ଏହି ସମ୍ପର୍କର ଏଇ ଯେଉଁ କୋମଳତା, ଏଇ ଯେଉଁ ଭାବ, ଏହାଠୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ତ ଏ ଦିଗରେ କୁହାଯାଏ ଯେ ସମାଜକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ କିମ୍ବା ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ପାଇଁ ସାହିତ୍ୟିକର ଗୋଟିଏ ପ୍ରମୁଖ ଗୁରୁଦାୟିତ୍ୱ ରହିଛି ଏବଂ ତାର ଗୋଟିଏ ପ୍ରତିବଦ୍ଧତା ରହିଛି ବୋଲି। ଆପଣଙ୍କର କ'ଣ ଉଦ୍ଦେଶ୍ୟ, ଆପଣ କାହିଁ ପାଇଁ ଲେଖନ୍ତି, ଯଦି ଆମେ ପଚାରିବୁ କ'ଣ ଉତ୍ତର ଦେବେ?
0: ନିହାତି ଏଇଥିପାଇଁ ଲେଖେ ଯେ ମୋ ଲେଖାରେ ନିଶ୍ଚିତ ରୂପେ ଏକ ମେସେଜ ଯାଉ ଲୋକଙ୍କ ପାଖକୁ। ଲେଖିବା ଗୋଟେ ମାଧ୍ୟମ, ମୋ ଭିତରେ ଯାହା ଅଛି ମୁଁ ତାକୁ ଏଇ ମାଧ୍ୟମଟାକୁ ମୁଁ ଆପଣେଇ ନେଇଛି।
1: ତେବେ ଆପଣ ଆହୁରି ଭବିଷ୍ୟତରେ ଲେଖା ଲେଖୁଥାନ୍ତୁ ଏବଂ ଆପଣଙ୍କର ଲେଖା ଆହୁରି ସମୃଦ୍ଧ ହେଉ, ଆହୁରି ରୁଦ୍ଧିମନ୍ତ ହେଉ, ଏହି ଆଶା ସହିତ ଆପଣଙ୍କର ଏହି ଗଳ୍ପ ଏବଂ ଆପଣଙ୍କର ଉପସ୍ଥିତି ପାଇଁ ଆକାଶବାଣୀ ତରଫରୁ ଅଶେଷ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ଶ୍ରୋତାବନ୍ଧୁ, ଆଜି ତ ଶୁଣିଲେ ଗାଳ୍ପିକା ପ୍ରଜ୍ଞା ମହାନ୍ତିଙ୍କ ସ୍ୱରଚିତ ଗଳ୍ପ ଏବଂ ତାଙ୍କ ସହିତ କଥାବାର୍ତ୍ତା। ତେବେ ଏହିଥରର ସୃଜନିକାର ଏହି ସଂସ୍କରଣକୁ ଏଇଠି ରଖିବା। ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସୃଜନିକା ଗଳ୍ପ ପଠନ ପ୍ରଜ୍ଞା ମହାନ୍ତି ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋଟିଏ ସୁଗମ ସଙ୍ଗୀତ। କଣ୍ଠ ସବିତା ମିଶ୍ର, ଗୀତ ରଚନା ପ୍ରକାଶ ଚନ୍ଦ୍ର ନାୟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବର୍ତ୍ତମାନ ଗୀତିକାର ଗୋକୁଳ ଚନ୍ଦ୍ର ନାୟକଙ୍କ ରଚନାରେ ଶୁଣନ୍ତୁ ଏହି ଗୀତ। କଣ୍ଠ ଗୀତିସୁଧା ମେହେର।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଗୀତିକାର ଥିଲେ କୃପାସିନ୍ଧୁ ଗୁରୁ, ଗୋକୁଳ ଚନ୍ଦ୍ର ନାୟକ ଏବଂ ବିନୋଦ ପସାୟତ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ସତ୍ୟପ୍ରିୟ ମହାପାତ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତ। ଗୀତ ରଚନା ବଳଦେବ ରଥ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ବର୍ତ୍ତମାନ କଣ୍ଠଶିଳ୍ପୀ ସତ୍ୟପ୍ରିୟ ମହାପାତ୍ରଙ୍କ କଣ୍ଠରେ ଶୁଣନ୍ତୁ ଏକ ପାରମ୍ପରିକ ଗୀତ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶେଷରେ ବିନାୟକ ଚନ୍ଦ୍ର ମହନ୍ତଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତଚରଣ ଦାସଙ୍କ ଏହି ଗୀତ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ମୁଁ ଅଭିଷେକ ଶର୍ମା।

0: ଆଜିର ଆମ ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଶୀଘ୍ର କଲ୍ କରନ୍ତୁ। ଆମ କେନ୍ଦ୍ରର ନମ୍ବର 2 ହେଲା 0663241231 ଏବଂ 0663241240। ହ୍ୟାଲୋ, ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ
1: ନମସ୍କାର ଆଜ୍ଞା।
0: ହ୍ୟାଲୋ, ଅନୁରୋଧ କାର୍ଯ୍ୟ।

0: ଆଜ୍ଞା ବେଲେ କହୁନ୍ କେନ୍ତା କାଣା ଆପଣ କାଣା କରସନ୍ କାଣା କହୁନ୍ ପହେଲା।
1: ଚାଷ ବାଡ଼ି କହୁଛ ଏଇଟା ଆଜି ବଲି କାଟୁଛେ ଏଇଟା ସେ ଚକଡ଼ା କେ ଲାଗି ଯେ ଉଷ ମାରବା ଲାଗି।
0: ଇଏ ବାହ ବେଲେ ଚକଡ଼ା ଲାଗିଗଲା ଏଇଟା ମହା ମୁସ୍କିଲ ହେ।
1: ଦିନେ ମାରିତ ଏଇଟା ଭିଟାମିନ ଭିଟାମିନ ଟିକେ ମାରଲୁ ବେଲେ ଚକଡ଼ା ଲାଗି ଯେ ବୋଲେ ଏଇଟା ଗଲି କାଟୁଛେ ଏଇଟା ଇହାଦେ ଉଷ ମାରବା ଲାଗି।
0: ଆଚ୍ଛା ଆଚ୍ଛା ହଏ ପରେ ବେଲେ କେନ୍ତା କେତେ ମାରିଦେଲା ଏଇଟା ମାନେ ବନେ ଯାଇଛେ କି କେନ୍ତା କମ ଟିକେ ବାଗିର ଅଛେ ଚଲବା? ଆଚ୍ଛା ଆଚ୍ଛା ଦୁଇ ଦିନେ କରନୁ ଅଧା ହେଇଗଲା ବୋଲି ତ ବହୁତ ହେଟା ଚାଷୀର ଲାଗି ତ ଗୋଟେ ବଣେ ଦୁଃଖର କଥା କି ଗୋଟେ ତାଙ୍କର ଏତକି ମେହନତ କରବେ ଆର ସେଟା ଶେଷ କେନ୍ତା ଚକଡ଼ା ମାରି। ହଁ ହଁ ଠିକ ଅଛେ। ଆର ଘରେ କେନ୍ତା ସବୁ ଭଲ? ଆର ଖରା ଖୁରି କେନ୍ତା ହଉଛେ ଯେ? ସବୁଦିନ ହଉଛେ ବର୍ଷା? ହଁ ଧୁକା ଗଡ୍ଡି ତ ଇଆଡ଼େ ବି ଚାଲିଛେ ହେନ୍ତା। ଠିକ ଠିକ ଅଛେ ବେଲେ ଗୀତ ଶୁନମା? ହଁ କହୁନ କହୁନ।
1: ମୋର ମିତ୍ର ଲୋକନାଥ ପ୍ରଧାନ ଆମର ହସ୍ପିଟାଲରେ ଅଛନ୍ ଭାଇଟିଏ ସେ ଚୈତନ୍ୟ ପଟେଲ ଆଉ ସୁବଲ ସାହୁ କରମସାନୀ ସାହୁ ହରେଶ ପରୁଆ ଯଶବନ୍ତ ପାଏ ରବୀନ୍ଦ୍ରନାଥ ମେହେର ପଞ୍ଚାନନ ପଟିଆ ହରେଶ ଭକ୍ତଚରଣ ଭୋଇ ରାଘୁ ପାତ୍ର ଆମର ଶବର ଦାଦା ମନୋଜ ପଟେଲ ଆରୁ ଦୀକ୍ଷା ଗୋପାଳ ସୌମ୍ୟ ପ୍ରଭାକର।
0: ଆଚ୍ଛା ତ
1: ମୁନା ପଣ୍ଡାଲ ଆମ ନାରାୟଣ ମେହେର ଲିଙ୍ଗରାଜର ଲିଙ୍ଗରାଜର ଦୁଇ ବୋହୁବରକେ ବି ଆର ଦାଦାକେ ବି।
0: ଆଚ୍ଛା ଠିକ ଅଛେ ସମସ୍ତଙ୍କୁ ଏଇ ଗୀତଟା ଡେଡିକେଟ କରାଯାଉଛେ ତ ଶୁଣୁନ ସମସ୍ତେ ଆସୁନ ଶୁଣମା ଆଉ।
1: ଜୁହାର ଜୁହାର ଦାଦା।
0: ଜୁହାର ଜୁହାର।

0: लोगों, मेरा नाम कबीरा, मेरे
1: अच्छा
0: भाई का नाम
1: ठीक
0: मोहम्मद अजीज जाई साहब।
1: अच्छा
0: और ये जीता था दिल्ली, तार माने बाछवार उद्देश्य हो जे हमर जने पुरुणा श्रोता बरगर रो
1: आज्ञा
0: तांकर देह असुस्थ अछे जे बुल्ला रे एडमिट हेछ,
1: ओहो
0: तांकर स्वास्थ्य अवस्था टिके भल हो बोली करी हमर सब श्रोता माने तांकर टिके शुभकामना जणामा।
1: ଆଜ୍ଞା ଆଜ୍ଞା ଆମେ ବି ଏଇଟା ପ୍ରାର୍ଥନା କରମୁ ସେ ଜଲ୍ଦି ସୁସ୍ଥ ହେଇଯାଉନ୍ ବୋଲିକିରି। ଠିକ୍ ଅଛେ ଆଜ୍ଞା, ତ ତାଙ୍କୁ ଆମେ ଆର୍ କାହାକେ ଡେଡିକେଟ୍ କର୍ମା କି କେନ୍ତା ଗୀତଟା?
0: ହଁ, ଡେଲିକେଟ୍ କର୍ମା ଆମର ରେଡିଓ ଶୁଣୁଥିବା ଆମର ଦଳାମାନେ ଅଛ, ସେମାନେ ହେଲେ ରବୀନ୍ଦ୍ରନାଥ ମେହେର, ମୁରଲି ମେହେର, ଗୋବିନ୍ଦ ମେହେର, ଯଶୋବନ୍ତ ପାଇକ, କରମସାନୀ ସାହୁ, ସୁବଲ କୁମାର ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ତାପରେ ଚିତ୍ରସେନ ଶବର, ଦୀକ୍ଷା ଗୋପାଳ, ନାଗୁ ପାତ୍ର, ମନୋଜ ପଟେଲ, ତାଙ୍କ ସାଙ୍ଗେ ତାପରେ ହେଲା ଚୈତନ୍ୟ ପଟେଲ, ଆଉ ରାଜେନ୍ଦ୍ର ଭୋଇ, ଆଉ ଆମର ସେନଘାଟିର ତିନି ଜଣ ଶ୍ରୋତା ଅଛନ୍ତି, ସେମାନେ ତ ଫୋନ୍ ନୁହେଁ ପାରନ୍, ସେମାନେ କହୁଥିଲେ ଭଲ ଲାଗିଲା ଶ୍ରୀ ଅମରନାଥ ପାଖକୁ ବୋଲି। ସେମାନେ ହେଲେ ସନ୍ତୋଷ ସିଂ, ଲିଙ୍ଗରାଜ କାଲୋ, ଆଉ ମନୋଜ ମିର୍ଦ୍ଧା, ଆଉ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ।
1: ଠିକ୍ ଅଛେ ଆଜ୍ଞା, ଆପଣ ଯେନ୍ ନାଁ ମାନେ ଧରିଲେ ସମସ୍ତଙ୍କୁ ଡେଡିକେଟ୍ କରାଯାଉଛେ, ତାର୍ ସାଙ୍ଗେ ସାଙ୍ଗେ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ ବି ଡେଡିକେଟ୍ କରିକିରି ଚାଲୁନ୍ ଶୁନ୍ମା ଏଇ ଗୀତଟା।
0: ହଉ ଜୁହାର।

0: हेलो आकाशवाणी संबलपुर, हेलो अनुरोध कार्यक्रम, हेलो आज्ञा, हेलो। हाँ दोलो गोविंद बाबू कहुन, आपन केंता अछन पोला कहुन। हेलो हेलो हेलो हेलो, आकाशवाणी संबलपुर, हेलो अनुरोध कार्यक्रम, हेलो हेलो, आकाशवाणी संबलपुर, हेलो अनुरोध कार्यक्रम, नमस्कार आज्ञा, कहुन निजर परिचय दोन। ଆଜ୍ଞା ବେଲେ ପାଟନାଗଡ଼ରୁ ଶଶିଭୂଷଣ ବାବୁ କହୁଛନ୍। ଆଜ୍ଞା ଆଜ୍ଞା, ବେଲେ କହୁନ୍ ଗୀତଟା କହୁନ୍।
1: ଦିୱାନା ସନମର ଦେଖା ଥା ଉସନେ ପ୍ୟାର ସେ।
0: ଦିୱାନା ସନମ ସିନେମା ହେ ନାଇଁ କେଁ?
1: ଆଜ୍ଞା ଦେଖା ଥା ଉସନେ ପ୍ୟାର ସେ।
0: ଦିୱାନା ସନମ ଦେଖା ଥା ଉସନେ, ବେଲେ ଇଟା ତ ନାଇଁ ନ ଆଜ୍ଞା, ଅଲଗାଟା ଅଛେ ଯେ କାଣା ବେଲେ କହୁନ୍। आपके प्यार में
1: दिल्ली बाना ना जाने दाग दा।
0: केन से गीतो बोलु छन कि मेरा से सिनेमा को हो जान?
1: फिल्म हो गया दाग है क्या?
0: फिल्म क्या ना
1: दाग
0: तार?
1: दाग दाग डी ए जी।
0: अच्छा दाग रो
1: अच्छा दिल्ली बाना
0: दिल दीवाना ना जाने,
1: हाँ
0: कुमार सानू और अनुराधा पोडवाल रो तो
1: अच्छा हाँ
0: ठीक ठीक अच्छे आ गया। बेले ये गीतटा सुनमा, बेले तार आगुरु कहुन आपण काना करसन कहुन।
1: हाँ सर मु राइट रे मैनेजर भाबे काम करने जा।
0: अच्छा बेले केंता इथरो धान धुनी तो एटा कोटा चली छे, बेले फेर एटा लोक आसबे बिकी?
1: हाँ एटा रवि आसी जी बाहर जा के।
0: हां हां एटा तो चली छे, केतरा जगह कोटा गुटी चलला न?
1: रवि स्टार्ट होई जबा म ने 23 रे मिल के आसी जबार कथा धान नै।
0: ହଁ ଆସ୍ବା ହେଟା। ଆଉ ବେଲେ ଆପଣ ଇଟା କେତେ ବର୍ଷ ହେଲା କରୁଛନ୍ ହେନ ମ୍ୟାନେଜର ହିସାବରେ କାମ ଇଟା? ଆଚ୍ଛା ଆଚ୍ଛା, ଆଉ କେନ୍ ଆଉ କେନ୍ତା ଘର ପରିବାର ସବୁ ଭଲ ଅଛନ୍?
1: ଆଜ୍ଞା ସମସ୍ତେ ଭଲ ଅଛନ୍। କାଟା ବେଶୀ ଦୂର ନାଇଁ ନା ଭାଇ, 23 କିଲୋମିଟର ଘର ରୁ। ଆଜ୍ଞା
0: କାଣା ବୋଇଲେ?
1: ମିଲ୍ରୁ ଘର ବେଶୀ ଦୂର ନାଇଁ ନା ଭାଇ, 23 କିଲୋମିଟର ଭିତରେ।
0: ଆଚ୍ଛା ଆଚ୍ଛା, ବେଲେ ଆପଣଙ୍କର ହେନ୍ତା ଜମି ଜୁମା ଆସୁଛି ନାଇଁ ନ, ହେନ୍ତା କିଛି କରବାର ନାଇଁ?
1: ନାଇଁ ଅଛେ ଘରେ ଆଜ୍ଞା, ଗାଁରେ ଅଛେ ଆଜ୍ଞା।
0: ଆଚ୍ଛା ବେଲେ ଚାଷ ହଉଛେ କି କେନ୍ତା?
1: ହଁ ଆଜ୍ଞା ବରୁଆଲ ବରୁଆଲ ଆମର ରବି ବି କରା ହଉଛେ ଆଜ୍ଞା।
0: ଆଚ୍ଛା ବୋଲେ କାଣା କର ଲଗେଇ ଦେଇଛନ୍ କେ?
1: ନାଇଁ କର୍ମି ନ ଆବାର ଆଜ୍ଞା, ଚାଷ କରି ନାଇଁ ବର୍ଷ, ବାଦାମ ଲଗେଇଛୁ, ମୁଗ ଲଗେଇଛୁ।
0: ଆଚ୍ଛା ଆଚ୍ଛା, ବୋଲେ ଠିକ
1: ଅଛି କରା ହେଇଛେ ରବି।
0: ଆଚ୍ଛା ଆଉ ଚାଷ ବି କରୁଛନ୍, ଇଆଡ଼େ କାମ ବି କରୁଛନ୍, ବଢ଼ିଆ କଥା ହେ।
1: ଆଜ୍ଞା ବାପା ବାପା ଭାଇ ମାନେ ଘରେ କରୁଛନ୍ ଆଜ୍ଞା।
0: ଆଚ୍ଛା ଆଚ୍ଛା, ବଢ଼ିଆ କଥା, ଠିକ ଅଛି।

0: ସେ ବେଲେ କହୁନ୍ ଯେନ୍ ଗୀତଟା କହିଲେ କାହାକେ ଡେଡିକେଟ୍ କର୍ମା କହୁନ୍।
1: ହଁ, ଏଇଟା ମୋର ପୁତ୍ରା ମାନେ ନାଁ ଟି କହୁଛେ, ମଧୁକେଶ ନାରାୟଣ କର, କଲିକେଶ ନାରାୟଣ କର, ସୁଜାତା କିଶୋରୀ କର ଝିଆରୀ, ଆଉ ଭାଇ ମାନେ ହଉଛେ ଶିବ ପ୍ରସାଦ କର, ରାଜେନ୍ଦ୍ର ପ୍ରସାଦ କର, ଶତ୍ରୁଘ୍ନ କର, ସତ୍ୟବନ୍ତ କର।
0: ଠିକ୍ ଠିକ୍ ଅଛେ ଆଜ୍ଞା, ଏଇଟା ସମସ୍ତଙ୍କୁ ଡେଡିକେଟ୍ କରୁଛୁଁ, ଆଉ ଆସୁନ୍ ଶୁନ୍ମା ଏଇ ଗୀତଟା।
1: ଆଜ୍ଞା ନମସ୍କାର।
0: ହଉ ନମସ୍କାର।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଏଭଳି ନିଜ ମନପସନ୍ଦ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଆପଣମାନେ ପ୍ରତି ଶନିବାର ଏବଂ ରବିବାର ସକାଳ 9ଟାରେ କଲ୍ କରିପାରିବେ। ଆମ କେନ୍ଦ୍ରର ନମ୍ବର 2ଟି ହେଲା 06632411231 06632411240। ଉପସ୍ଥାପନାରେ ଥିଲି ମୁଁ ଅଭିଷେକ ଶର୍ମା। ବୈଷୟିକ ସହାୟତା ପ୍ରଦାନ କରିଥିଲେ ଭୁଞ୍ଜ ପଟେଲ ଏବଂ ଆଶିଷ ସାହୁ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର ଅମର କାର୍ଯ୍ୟକ୍ରମ। ଏତ୍କେ କଣ୍ଠଶିଳ୍ପୀ ବାବୁସାନ ମହାନ୍ତିଙ୍କର କଣ୍ଠତୁ ଶୁଣୁନ୍ ଗୀତିକାର ଶ୍ରୀକାନ୍ତ ଗୌତମଙ୍କର ଇ ଗୀତ ତତେ ଭଲ ପାଏ ଶହେରୁ ଶହେ ସିନେମାର ଇ ଗୀତକେ ସଙ୍ଗୀତର ସୁରେ ସଜେଇଛନ୍ ବିକାଶ ଦାସ।

ବାବୁସାନ ମହାନ୍ତିଙ୍କର କଣ୍ଠତୁ ଶୁଣୁନ୍ କାର୍ଯ୍ୟକ୍ରମର ଶେଷ ଗୀତ। ଜବରଦସ୍ତ ପ୍ରେମିକା ସିନେମାର ଏ ଗୀତକେ ଲେଖିଛନ୍ ନିର୍ମଳ ନାୟକ, ଆର୍ ସଙ୍ଗୀତର ଧୁନ୍ ପ୍ରଦାନ କରିଛନ୍ ଅଭିଜିତ ମଜୁମଦାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା ଗୀତ କାର୍ଯ୍ୟକ୍ରମ ଥି ଆଜି ଶୁଣନ୍ ଯୋଡ଼ି ନମ୍ବର ୱାନ୍ ସିନେମାର କେତେଟା ଗୀତ ପହିଲା ଶୁଣନ୍ ଏଇ ଗୀତକେ ଗାଇଛନ୍ ସୋନୁ ନିଗମ ଆଉ କୁମାର ସାନୁ ଗୀତିକାର ସୁଧାକର ଶର୍ମା ସଙ୍ଗୀତ ଦେଇଛନ୍ ହିମେଶ ରେଶମିଆ

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ।

0: ମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘର ବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣୁନ୍ ଇ ଗୀତକେ ଗାଇଛନ୍ ହଂସରାଜ ହଂସ। ଗୀତକେ ଲିଖିଛନ୍ ଦେବ କୋହଲି, ସଙ୍ଗୀତ ଥି ସଜିଛନ୍ ଆନନ୍ଦରାଜ ଆନନ୍ଦ।

ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

କାର୍ଯ୍ୟକ୍ରମ ଥି ଆସନସନମା ଆଉ ଗୋଟେ ଗୀତ ଶିଳ୍ପୀ ଅଭିଜିତ ଆଉ ସୁନିଧି ଚୌହାନ, ଗୀତିକାର ଦୀପ କୋହଲି, ସଙ୍ଗୀତ ଆନନ୍ଦ ରାଜ ଆନନ୍ଦ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ହିନ୍ଦୀ ସିନେମା ଗୀତ କାର୍ଯ୍ୟକ୍ରମ ଥି ଗୋଟିଏ ସିନେମା ଗୀତ କ୍ରମ ଥି ଆପଣମାନେ ଶୁଣୁଛନ୍ ଯୋଡ଼ି ନମ୍ବର ୱାନ୍ ସିନେମାର କେତେଟା ଗୀତ ଏଥର ଶୁଣମା ଏଇ ଗୀତକେ। ଗୀତର ଗୀତିକାର ଦେବ କୋହଲି, ସଙ୍ଗୀତ ଆନନ୍ଦ ରାଜ ଆନନ୍ଦ, ଗାଇଛନ୍ ସୋନୁ ନିଗମ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାମାନେ ସମ୍ବଲପୁରୀ ଭକ୍ତି ଲହର କାର୍ଯ୍ୟକ୍ରମ ଥି କେତେଟା ଭକ୍ତି ଗୀତ ଶୁଣୁଛନ୍। ଏଥର ଚିତ୍ତରଞ୍ଜନ ବେହେରାଙ୍କର କଣ୍ଠନୁ ଏହି ଗୀତକେ ଶୁଣମା। ଲେଖିଛନ୍ ପ୍ରଭାକର ପାଣିଗ୍ରାହୀ।

ଆସନସୁନମା ଆଉ ଗୋଟିଏ ଭକ୍ତି ଗୀତ, ଶିଳ୍ପୀ ପୁଣ୍ୟପ୍ରଭା ପାଣିଗ୍ରାହୀ, ଗୀତକେ ଲେଖିଛନ୍ ଲୋକଜନନୀ ପଣ୍ଡା।

ସମ୍ବଲପୁରୀ ଭକ୍ତି ଲହର କାର୍ଯ୍ୟକ୍ରମ ଇନୁ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋରଙ୍କ ଜୟନ୍ତୀ। କବି, ସାହିତ୍ୟିକ, ସଙ୍ଗୀତକାର, ଚିତ୍ରକାର ଆଉ ଦାର୍ଶନିକ ଭାବେ ସେ ଖାଲି ଭାରତର ନୁହଁ, ସାରା ବିଶ୍ୱର ଗର୍ବ। ଆଜି ତାହାକୁ ସୁର ପକାଇ କରି ଆସୁନ ସୁନମା କେତେଟା ହିନ୍ଦୀ ସିନେମାର ଗୀତ। ପହିଲା ଇ ଗୀତ ସିନେମା ଓ କନ୍ ଥି, ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର ରାଜା ମେହେଦି ଅଲି ଖାନ, ସଙ୍ଗୀତ ଥି ସଜେଇଛନ୍ ମଦନ ମୋହନ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ବିଶ୍ୱକବିଙ୍କ ଲେଖାଟି ଥିଲା ପ୍ରକୃତିର ସୁନ୍ଦର ଚିତ୍ର। ବର୍ଷା, ପବନ, ନଦୀ, ଫୁଲ ସବୁକେ ସେ ଶବ୍ଦଟି ଜୀବନ୍ତ କରିଦେଇଥିଲେ। ଏଛେନ୍ ଆସୁନ୍ ଶୁନ୍ମା ବର୍ଷାର ସୁନ୍ଦର ଗୀତଟେ। ସିନେମା ମଞ୍ଜିଲ, ଗୀତିକାର ୟୋଗେଶ, ସଙ୍ଗୀତ ଆର୍ ଡି ବର୍ମନ, ଗୀତକେ ଗାଇଛନ୍ କିଶୋର କୁମାର।

ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା ଇନୁ ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ସନ୍ତୋଷ ପିଂ ଏବଂ ସଙ୍ଗୀତା ସାହୁ।

0: ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣମାନେ ପଠାଇଥିବା ଚିଠି ସବୁକୁ ନେଇ ଆଜିର ଏହି ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଆପଣଙ୍କ ଚିଠି ସବୁକୁ ନେଇ ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ଦେଖିଲେ କେଉଁ କେଉଁ ଶ୍ରୋତାବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି ସେମାନେ?
0: ଆଜ୍ଞା, ଆଜିର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ଆମର ନିୟମିତ ଶ୍ରୋତା ଦ୍ୱିତୀୟ ଚନ୍ଦ୍ର ସେଠ, ପୂର୍ବତନ ସଂସ୍କୃତ ଶିକ୍ଷକ, ଲଇଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଲରିଆପାଲି, ମାଲିଡିହି, କୋଲାବିରା ଜିଲ୍ଲା ଝାରସୁଗୁଡ଼ାରୁ। ସେ ଲେଖିଛନ୍ତି, ଗତ ଶୁକ୍ରବାର ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ଅଗସ୍ତି ଭୂ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସଂକୀର୍ତ୍ତନ ପ୍ରଚାର କରିଥିଲେ, ତାହା ସେ ଶୁଣିଛନ୍ତି। ତାହା ଖୁବ୍ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ସେ ଲେଖିଛନ୍ତି। ତାପରେ ସେ ଲେଖିଛନ୍ତି, ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ଗୌରହରି ଖମାରୀ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ। ତାପରେ ସେ ଲେଖିଛନ୍ତି ଯେ ସୋମବାର ସନ୍ଧ୍ୟାରେ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା, ଏହି କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେଥିରେ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ମଙ୍ଗଳବାର ପୂର୍ବାହ୍ନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ, ସେଥିରେ ପ୍ରଚାରିତ ଗୀତଗୁଡ଼ିକ ଖୁବ୍ ଭଲ ଲାଗିଥିବାରୁ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ସେ ଲେଖିଛନ୍ତି ଯେ ପ୍ରତ୍ୟେକ ଦିନ ଚାଷର ହାଲ ଏବଂ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରୁଛନ୍ତି, ଯାହା ଶ୍ରୋତାମାନଙ୍କର ଖୁବ୍ ଉପକାରରେ ଲାଗୁଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ବିଶ୍ୱ ଆସ୍ତମା ଦିବସ ବା ବିଶ୍ୱ ଆଜମା ଦିବସରେ କଳ୍ପଲତା କାନୁନଗୋଙ୍କ ଉପସ୍ଥାପନାରେ ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ସଖୀ ପ୍ରଚାରିତ ହୋଇଥିଲା, ତାହା ମଧ୍ୟ ସେ ଶୁଣିଛନ୍ତି। ସେଥିରେ ସେ ଗୋଟିଏ ମତାମତ ଲେଖି ପଠାଇଛନ୍ତି ଯେ ସେହି କାର୍ଯ୍ୟକ୍ରମରେ ଯେଉଁ ବିଷୟବସ୍ତୁକୁ ଉପସ୍ଥାପନା କରାଯାଉଛି ତାହାର ବାରମ୍ବାର ସୂଚନା ଶ୍ରୋତାମାନଙ୍କୁ ଦେଲେ ଆହୁରି ଭଲ ହୁଅନ୍ତା ଏବଂ କଥାବାର୍ତ୍ତା ସମୟରେ କଥୋପକଥନ ଆହୁରି ସରଳ ହୋଇପାରନ୍ତା।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଚିଠି ପାଇଁ। ଆମ କେନ୍ଦ୍ରରୁ ପ୍ରସାରିତ କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ତାକୁ ଶୁଣିଛନ୍ତି, ଯାହାଙ୍କର କାର୍ଯ୍ୟକ୍ରମ ଶୁଣିଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ କଳାକାର ଏବଂ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ। ଏବଂ ଗୋଟିଏ କଥା ଯାହା ଆପଣ ଲେଖୁଛନ୍ତି ଯେ ଘର ସଂସାର କାର୍ଯ୍ୟକ୍ରମରେ ଯେଉଁ ବିଷୟବସ୍ତୁ ରଖା ହେଉଛି ତାକୁ ବାରମ୍ବାର ହାଇଲାଇଟ୍ କରିବା ପାଇଁ କିମ୍ବା କାର୍ଯ୍ୟକ୍ରମର ସୂଚନା ଆଗତୁରା ଦେବା ପାଇଁ ଆମେ ଚେଷ୍ଟା କରୁଛୁ।

0: ହାସ୍ୟ ରସାତ୍ମକ ଧାରାବାହିକମାନ ପ୍ରସ୍ତୁତ କରି ପ୍ରଚାର କରନ୍ତୁ ଏବଂ ନୂଆ ନୂଆ ଓଡ଼ିଆ କଥାଚିତ୍ର ଗୀତମାନ ପ୍ରଚାର କରନ୍ତୁ।
1: ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚିଠି ମଧ୍ୟ ଦେଇଛନ୍ତି। ଧାରାବାହିକ ଯେଉଁ ଆମର ନାଟିକା ପ୍ରସାରଣ କରାଯାଉଛି ତାହା ଭଲ ଲାଗୁଛି, ସେଥିପାଇଁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ। ଏବଂ ନୂଆ ନୂଆ ଯେଉଁ କଥାଚିତ୍ର ଗୀତ ପ୍ରଚାର କରିବା ପାଇଁ ଆପଣ ଯାହା ଲେଖିଛନ୍ତି, ଶ୍ରୋତାବନ୍ଧୁ ଆମ ପାଖକୁ ଯାହା ଆସୁଛି, ଆମ ପାଖରେ ଯାହା ଗଚ୍ଛିତ ଅଛି, ତାହା ହିଁ ଆମେ ପ୍ରସାରଣ କରୁଛୁ। ଏବଂ ସମୟ ଅନୁସାରେ ନୂଆ ନୂଆ କାର୍ଯ୍ୟକ୍ରମ, ନୂଆ ନୂଆ କଥାଚିତ୍ର ଗୀତର ଯେଉଁ ଗୀତଗୁଡ଼ିକ ମଧ୍ୟ ଆସୁଛି, ତାକୁ ମଧ୍ୟ ମଝି ମଝିରେ ଆମେ ସ୍ଥାନିତ କରୁଛୁ। ଆମେ ଅନୁରୋଧ କରିବୁ ଆପଣ କାର୍ଯ୍ୟକ୍ରମ ନିୟମିତ ଶୁଣୁଥାନ୍ତୁ, ନୂଆ ନୂଆ ଗୀତ ମଧ୍ୟ ଆପଣ ଶୁଣିପାରିବେ।
0: ଏହି ଚିଠିଟି ଲେଖି ପଠାଇଛନ୍ତି ସୁଦାମ ଗାଇଗରିଆ, ସୃଷ୍ଟି ଗାଇଗରିଆ, ବଡ଼ବଟା କଟା, ବୀର ମହାରାଜପୁର ଜିଲ୍ଲା ସୁବର୍ଣ୍ଣପୁରରୁ। ସେମାନେ ଲେଖିଛନ୍ତି ଏପ୍ରିଲ ମାସ 30 ତାରିଖ ଲୋକଗୀତ କାର୍ଯ୍ୟକ୍ରମରେ ସମ୍ପର୍ଦ୍ଧା କାର୍ଯ୍ୟକ୍ରମ ପ୍ରଚାର କରିଥିଲେ, ତାହା ଖୁବ୍ ଭଲ ଲାଗିଥିବାରୁ ସେଥିରେ ସମ୍ପୃକ୍ତ ସମସ୍ତ କଳାକାରମାନଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ତାପରେ ମେ ମାସ 4 ତାରିଖ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା ପ୍ରଚାର କରିଥିଲେ, ତାହା ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ମଧ୍ୟ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସେଦିନ ଯୁବବାଣୀ କାର୍ଯ୍ୟକ୍ରମରେ ବର୍ଷାରାଣୀ ପଣ୍ଡାଙ୍କ ସହିତ ସାକ୍ଷାତକାର ପ୍ରଚାର କରିଥିଲେ, ସାକ୍ଷାତକାରଟି ଖୁବ୍ ଭଲ ଲାଗିଥିବାରୁ ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର, ତାହା ଉଚ୍ଚକୋଟୀର ହୋଇପାରିଥିବାରୁ ଉପସ୍ଥାପିକା ମହାଶୟଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଗାନ୍ଧୀ ଚର୍ଚ୍ଚାରେ ଶ୍ରୀବନ୍ତ ଦାସଙ୍କ ଆଲୋଚନା ଶିକ୍ଷଣୀୟ ହୋଇଥିଲା, ସେଥିପାଇଁ ମଧ୍ୟ ସେମାନେ ଧନ୍ୟବାଦ ଜଣାଇଛନ୍ତି। ଶେଷରେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପ୍ରଚାରିତ ହୋଇଥିଲା, ପଦ୍ମିନୀ ଭୋଇ ଏବଂ ସାଥୀଙ୍କ ପରିବେଷିତ, ତାହା ଖୁବ୍ ଭଲ ଲାଗିଥିବାରୁ ସମ୍ପୃକ୍ତ କଳାକାରମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। ଆପଣ ଲୋକଗୀତ ଶୁଣିଛନ୍ତି, ଯୁବବାଣୀ ଶୁଣିଛନ୍ତି ଏବଂ ତା ସହିତ ଗାନ୍ଧୀ ଚର୍ଚ୍ଚାର କଥା ମଧ୍ୟ ଆପଣ ଉଲ୍ଲେଖ କରିଛନ୍ତି ଆପଣଙ୍କର ଚିଠିରେ, ଏବଂ କୃଷି ସଂସାରର କଥା ମଧ୍ୟ ଆପଣ ଏଠି ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ତାହା ମଧ୍ୟ ଆପଣ ଲେଖିଛନ୍ତି। ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବଂ କଳାକାରମାନଙ୍କୁ ଜଣାଇ ଦେଉଛୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏହି ଚିଠି ପାଇଁ।
0: ପରବର୍ତ୍ତୀ ଚିଠି ଲେଖି ପଠାଇଛନ୍ତି ସେବାରାମ ମେହେର, ପଡ଼ା, ବିଜେପୁର ଜିଲ୍ଲା ବରଗଡ଼ରୁ। ପ୍ରଥମେ ତ ସେ ନମସ୍କାର ଜଣାଇଛନ୍ତି, ତାପରେ ଲେଖିଛନ୍ତି ସମ୍ବଲବାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନା ସହିତ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ବୈଠକ ଏବଂ ନୃସିଂହନାଥ ବୈଶାଖ ମେଳା ବିଷୟରେ ଅନେକ କିଛି ଜାଣିହେଲା, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ଏବଂ ମତାମତ ଲେଖି ପଠାଇଛନ୍ତି ଯେ ମେସେଜ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରନ୍ତୁ।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ସମ୍ବଲବଣି କାର୍ଯ୍ୟକ୍ରମ ଭଲ ଲାଗୁଛି ଜାଣି ଆମେ ମଧ୍ୟ ଖୁସି, ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ। ମେସେଜ ମାଧ୍ୟମରେ ଯେଉଁ କଥାଚିତ୍ର ଗୀତ ପ୍ରଚାର କରିବା ପାଇଁ ଯାହା ଆପଣ ଏଠି ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ପକ୍ଷେ ତାହା ସମ୍ଭବପର ନୁହେଁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ନୂଆ କାର୍ଯ୍ୟକ୍ରମ ସାରଣୀ ପ୍ରସ୍ତୁତ କରିବୁ, ସେତେବେଳେ ଆପଣଙ୍କର ଏହି କଥାଟିକୁ ହୁଏତ ଆମେ ଆଲୋଚନା କରିବୁ, ଏବଂ ଯଦି ସମ୍ଭବ ତାହେଲେ ହୁଏତ କରାଯାଇପାରେ, କିନ୍ତୁ ବର୍ତ୍ତମାନ ପାଇଁ ତାହା ସମ୍ଭବପର ନୁହେଁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ପରବର୍ତ୍ତୀ ମତାମତଟି ମଧ୍ୟ ସେବାରାମ ମେହେରଙ୍କର, ସେ ଲେଖିଛନ୍ତି ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସମ୍ବଲପୁରୀ ଗାୟିକା ପଦ୍ମଶ୍ରୀ ଖଟେଇଙ୍କ ସହିତ ସାକ୍ଷାତକାର, ଏଥିରୁ ତାଙ୍କ କଳାକାର ଜୀବନ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ କଳାକାରଙ୍କୁ ଆମେ ଜଣାଇ ଦେଉଛୁ, ଆଶା କରିବୁ ପୁଣି ଥରେ ଆପଣମାନେ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ମଧ୍ୟ ଦେବେ।
0: ଏହି ଚିଠିଟି ଲେଖି ପଠାଇଛନ୍ତି ଲକ୍ଷ୍ମୀନାରାୟଣ ବାଘ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ ଚାରଭଟା, ବାୟା ତର୍ଭା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି ମେ ମାସ 1 ତାରିଖ ଶୁକ୍ରବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ମନୋଜ ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ସଂକୀର୍ତ୍ତନ, 4 ତାରିଖର ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ଆଲୋଚନା ପେଟ ବ୍ୟଥାର କାରଣ ଓ ଲକ୍ଷଣ, ଏବଂ ସେଦିନ ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା, 5 ତାରିଖ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ତନୁଜା ପଣ୍ଡାଙ୍କ ଆଲୋଚନା ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ, ଏବଂ 7:35 ପ୍ରଚାରିତ ସମ୍ବଲବାଣୀ, 6 ତାରିଖ ବୁଧବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ଆଲୋଚନା ରେଟିନା ରୋଗର ଲକ୍ଷଣ ଓ ତା'ର ପ୍ରତିକାର, ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଖୁବ୍ ଭଲ ଲାଗିବା ସହିତ ମନଛୁଆଁ ଏବଂ ହୃଦୟସ୍ପର୍ଶୀ ହୋଇଥିଲା। ତତ୍ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା। ସେଥିପାଇଁ ଏହି ସମସ୍ତ କାର୍ଯ୍ୟକ୍ରମରେ

0: ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷକୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଆନ୍ତରିକ ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଆମେ ଜଣାଇ ଦେଉଛୁ ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଏଇଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଦେଖିଲେ ପରବର୍ତ୍ତୀ ଚିଠି
0: ଚିଠି ଲେଖି ପଠାଇଛନ୍ତି ଆମର ନିୟମିତ ଶ୍ରୋତା ମହେନ୍ଦ୍ର କୁମାର ସେଠ ଲଚକୁରା ଲମ୍ଟି ବାହାଲ ଜିଲ୍ଲା ଝାରସୁଗୁଡ଼ାରୁ। ସେ ମଧ୍ୟ ଲୋକଗୀତ କାର୍ଯ୍ୟକ୍ରମରେ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା ଶୁଣିଛନ୍ତି, ଖୁବ୍ ଭଲ ଲାଗିଛି, ସେଥିପାଇଁ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଚିଠି ଦେଇଛନ୍ତି। ତାହେଲେ ପରବର୍ତ୍ତୀ ଚିଠି
0: ମୋ ହାତରେ ଆଉ କୌଣସି ଚିଠି ନାହିଁ ଶ୍ରୋତାଙ୍କର।
1: ଆଚ୍ଛା, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା
0: ନିଶ୍ଚିତ, କିନ୍ତୁ ତା ପୂର୍ବରୁ କହି ରଖିବା ଆମ ପାଖକୁ ମତାମତ ଲେଖି ପଠାଇବାର ଠିକଣାଟି। ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 768001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ପୁଣି ଥରେ କହି ରଖୁଛି 9437171571। ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ପଠାଇ ପାରିବେ। ଆପଣମାନେ ଆପଣମାନଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା dutyroomairsambalpur@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଗାମୀ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

ଶୁଣିଲି କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ସନ୍ତୋଷ ପିଂ ଏବଂ ସଙ୍ଗୀତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ କଥାଚିତ୍ର ଦିୱାନାର ଏହି ଗୀତଟି ଶିଳ୍ପୀ ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବୋର୍ଡର 2। ଗୀତ ରଚନା କରିଛନ୍ତି ମନୋଜ ମୁଣ୍ଟାସିର, ସଙ୍ଗୀତ ମିଥୁନ, ଶିଳ୍ପୀ ସୋନୁ ନିଗମ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି, ଶିଳ୍ପୀ ଶ୍ରେୟା ଘୋଷାଲ, କଥାଚିତ୍ର ଭୁଲ ଭୁଲୟାତ୍ରୀ, ଗୀତିକାର ସମୀର, ସଙ୍ଗୀତ ଅମଲ ମଲ୍ଲିକ।

0: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ରାମଚନ୍ଦ୍ର ମେହେର, ଗୀତ ରଚନା କରିଛନ୍ତି ଅନୁଭୁଲ ବିଭା। ଏହି ଗୀତଟି ପାଇଁ ଅନୁରୋଧ କରିଛନ୍ତି ସର୍ଗିପାଲି ସୁନ୍ଦରଗଡ଼ରୁ ଡାର୍ଲି ଅର୍ଗାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଅନୁରୋଧକାରୀ ଶ୍ରୋତା ହେଲେ ଚେରଙ୍ଗାମୁଣ୍ଡା ଲାଉମୁଣ୍ଡା ବରଗଡ଼ରୁ କରମସାନି ସାହୁ। ଗୀତଟିକୁ ଗାଇଛନ୍ତି ଗୋବିନ୍ଦ ସାହୁ। ଗୀତ ରଚନା କରିଛନ୍ତି ତରଙ୍ଗ ସେନ ମେହେର।

ଏଥର ଏଇ ଗୀତଟି ପାଇଁ ଅନୁରୋଧ କରିଛନ୍ତି ଝାରକଟା ରେମଣ୍ଡା ଝାରସୁଗୁଡ଼ାରୁ ରିଙ୍କି ପିଙ୍କି କ୍ଷେତ୍ରମୋହନ, ଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ, ଗୀତ ଲାଲ ରତ୍ନାକର ସିଂ।

କଟାପାଲି ବରଗଡ଼ରୁ ସ୍ୱର୍ଣ୍ଣପ୍ରଭା କର ଆପଣଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ଦୟାନିଧି ବିଭାର, ଗୀତଟିର ଗୀତିକାର ଲୋକଜନନୀ ପଣ୍ଡା।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଶ୍ରୀରାମ ଲୁହା ଗୀତ ରଚନା କରିଛନ୍ତି ରତନ କୁମାର ପୂଜାହାରୀ। ଅନୁରୋଧ ଆପଣଙ୍କର ଭକ୍ତାମୁଣ୍ଡା ଝାରସୁଗୁଡ଼ାରୁ ବିପିନ ପୂଜାହାରୀ।

ଶୁଣିଲି କାର୍ଯ୍ୟକ୍ରମ ଅନୁରୋଧରେ ସମ୍ବଲପୁରୀ ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ଅରୁଣ ରାଜହଂସ, ଗୀତ ରଚନା କରିଛନ୍ତି ନରେନ୍ଦ୍ର କୁମାର ଦାସ।

ଏବଂ ମୋହନ ଶେଠ। ଗୀତ ରଚନା କରିଥିଲେ ହିମସାଗର ପ୍ରଧାନ, ନରେନ୍ଦ୍ର କୁମାର ଦାସ ଏବଂ ଜୟଦେବ ଟନସନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଘର ସଂସାର।

ଶ୍ରୋତାବଣୀ ନମସ୍କାର। ଆଜିର ଘର ସଂସାର କାର୍ଯ୍ୟକ୍ରମରେ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆଜି ହେଉଛି ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ। ତା ସହିତ ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋରଙ୍କ ଜୟନ୍ତୀ। ଏକପଟେ ପ୍ରକୃତିର ମୁକ୍ତ ଆକାଶରେ ଉଡ଼ୁଥିବା ପକ୍ଷୀମାନଙ୍କ ଅସୀମ ସ୍ୱାଧୀନତା, ଅନ୍ୟପଟେ ମାନବତା, ପ୍ରେମ ଓ ପ୍ରକୃତିର କବି ରବୀନ୍ଦ୍ରନାଥଙ୍କ ଅମର ସୃଷ୍ଟି। ରବୀନ୍ଦ୍ରନାଥଙ୍କ ସାହିତ୍ୟରେ ପ୍ରକୃତି କେବଳ ଏକ ଦୃଶ୍ୟ ନୁହେଁ, ସେ ଥିଲା ଜୀବନର ଏକ ଗଭୀର ଅନୁଭୂତି। ପକ୍ଷୀର କୁହୁକ, ବସନ୍ତର ମୃଦୁ ପବନ, ବର୍ଷାର ରେମଝିମ ସ୍ୱର, ନଦୀର କୁଳୁକୁଳୁ ଧ୍ୱନି, ସବୁକୁ ସେ ତାଙ୍କ କବିତା ଓ ସଙ୍ଗୀତରେ ଏମିତି ଭାବେ ଜୀବନ୍ତ କରିଥିଲେ ଯେ ପାଠକର ମନ ପ୍ରକୃତି ସହ ଏକାତ୍ମ ହୋଇଯାଏ। ସେ କହିଥିଲେ, ପକ୍ଷୀର ପାଖରେ ଯେପରି ଆକାଶର ଡାକ ରହେ, ସେପରି ମଣିଷର ମନରେ ରହେ ସ୍ୱପ୍ନର ଡାକ। ଆଜିର ଏହି ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଆମକୁ ସେହି ସ୍ୱାଧୀନତା ଓ ପ୍ରକୃତିର ସୌନ୍ଦର୍ଯ୍ୟ କଥା ମନେ ପକାଇ ଦିଏ। ପ୍ରତିବର୍ଷ ଶୀତ ଋତୁ ଆସିଲେ ହଜାର ହଜାର ପ୍ରବାସୀ ପକ୍ଷୀ ଦୂର ସାଇବେରିଆ, ମଙ୍ଗୋଲିଆ ଓ ଅନ୍ୟାନ୍ୟ ଶୀତଳ ଦେଶରୁ ଆମ ଦେଶକୁ ଆସନ୍ତି। ସେମାନେ ନଦୀ, ଜଳ, ହ୍ରଦକୁ ନୂଆ ଜୀବନରେ ଭରି ଦିଅନ୍ତି। ଓଡ଼ିଶାର ଚିଲିକା ହ୍ରଦ ଏହି ପ୍ରବାସୀ ପକ୍ଷୀମାନଙ୍କର ପ୍ରିୟ ଆଶ୍ରୟସ୍ଥଳ। ଚିଲିକାର ନୀଳ ଜଳରେ ଯେତେବେଳେ ହଜାର ହଜାର ପ୍ରବାସୀ ଧଳା ପକ୍ଷୀ ଡେଣା ମେଲାଇ ଉଣନ୍ତି, ସେତେବେଳେ ମନେ ହୁଏ ପ୍ରକୃତି ନିଜେ ଏକ କବିତା ଲେଖୁଛି। କିନ୍ତୁ ଦୁଃଖର ବିଷୟ, ଆଜି ପକ୍ଷୀମାନଙ୍କ ଅସ୍ତିତ୍ୱ ସଙ୍କଟରେ। ଜଙ୍ଗଲ କଟା, ପ୍ଲାଷ୍ଟିକ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଅବୈଧ ଶିକାର ପ୍ରକୃତିର ସନ୍ତୁଳନକୁ ନଷ୍ଟ କରୁଛି। ପକ୍ଷୀମାନଙ୍କ କୁହୁକ ଧୀରେ ଧୀରେ ନୀରବ ହେଉଛି। ତେଣୁ ଆସନ୍ତୁ, ବିଶ୍ୱକବି ଜୟନ୍ତୀଙ୍କ ଜୟନ୍ତୀରେ ଆଜି ଆମେ ଏକ ସୁନ୍ଦର ସଂକଳ୍ପ ନେବା, ପ୍ରକୃତିକୁ ଭଲ ପାଇବା, ଗଛ ଲଗାଇବା, ଜଳାଶୟକୁ ସୁରକ୍ଷା କରିବା ଓ ପକ୍ଷୀମାନଙ୍କ ପାଇଁ ଏହି ପୃଥିବୀକୁ ଆହୁରି ସୁନ୍ଦର କରି ତୋଳିବା। କାରଣ ପକ୍ଷୀର ଗୀତ ନଥିଲେ ପ୍ରଭାତ ଅଧୁରା, ଆଉ ପ୍ରକୃତି ପ୍ରତି ପ୍ରେମ ନଥିଲେ ମଣିଷ ଜୀବନ ମଧ୍ୟ ଅଧୁରା। ଶ୍ରୋତା ଭଉଣୀ, ଆଜିର ବିବିଧା କାର୍ଯ୍ୟକ୍ରମରେ ବିଷୟବସ୍ତୁ ମା। ମା ଏକ ସୁନ୍ଦର ଶବ୍ଦ। ମା ଶବ୍ଦ ଆମ ଜୀବନ ସହିତ ବହୁତ ଗଭୀର ଭାବରେ ଜଡ଼ିତ। ପୃଥିବୀର ସବୁଠାରୁ ମଧୁର ଶବ୍ଦ ହେଉଛି ମା। ଏହି ଛୋଟ ଶବ୍ଦଟି ମଧ୍ୟରେ ଲୁଚି ରହିଛି ଅସୀମ ସ୍ନେହ, ମମତା, ତ୍ୟାଗ ଓ ଆଶୀର୍ବାଦର ଅନନ୍ତ ସାଗର। ମା କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ସନ୍ତାନର ପ୍ରଥମ ଶିକ୍ଷକ, ପ୍ରଥମ ସାଙ୍ଗ, ଜୀବନର ପ୍ରଥମ ଆଶ୍ରୟ। ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତରେ ମାଙ୍କୁ ନେଇ ଅନେକ ସୁନ୍ଦର ଓ ହୃଦୟସ୍ପର୍ଶୀ ଗୀତ ସୃଷ୍ଟି ହୋଇଛି। ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ସେମିତି ଏକ ସୁନ୍ଦର ଗୀତରୁ। କଥାଚିତ୍ର ଉଲ୍କା ଶିଳ୍ପୀ ହେଉଛନ୍ତି ସୁରେଶ ୱାଡକର, ଗୀତିକାର ସଚ୍ଚୀ ମହାନ୍ତି, ସଙ୍ଗୀତରେ ସଜେଇଛନ୍ତି ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି। ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।

ସତରେ ଶ୍ରୋତା ଭଉଣୀ, ମାଆର ଡାକରେ ଥାଏ ଏକ ଅଦ୍ଭୁତ ଆତ୍ମୀୟତା। ଜୀବନରେ ଯେତେ ବଡ଼ ଝଡ଼ ଆସୁ, ମାଆଙ୍କ ଆଶୀର୍ବାଦ ସନ୍ତାନକୁ ସବୁବେଳେ ଆଗକୁ ବଢ଼ିବାର ସାହସ ଦେଇଥାଏ। ଆଜିର ବ୍ୟସ୍ତ ଜୀବନରେ ହୋଇପାରି ଆମେ ଅନେକ କଥା ଭୁଲିଯାଉ, କିନ୍ତୁ ମାଆଙ୍କ ଭଲ ପାଇବା କେବେ ଭୁଲି ହେବ ନାହିଁ। ମାଆ ସବୁବେଳେ ନିଜ ସନ୍ତାନର ସୁଖ ପାଇଁ ନିଜର ସବୁ କଷ୍ଟକୁ ହସି ହସି ସେ ସହି ନେଇଥାନ୍ତି। ପରବର୍ତ୍ତୀ ଗୀତ ଶିଳ୍ପୀ ଅନୁରାଧା ପଡ଼ୱାଲ, କଥାଚିତ୍ର ଜନନୀ ସାଲବିକଙ୍କ ରଚନା, ସଙ୍ଗୀତ ଭୁବନେଶ୍ୱର ମିଶ୍ର।

ହଁ ଶ୍ରୋତା ଭଉଣୀ, ମାଆଙ୍କ ସ୍ନେହ ହେଉଛି ଏମିତି ଏକ ଛାୟା ଯାହା ସନ୍ତାନକୁ ସବୁବେଳେ ସୁରକ୍ଷା ଦେଇଥାଏ। ମାଆଙ୍କ ମୁହଁରେ ହସ ହିଁ ଘରକୁ ସ୍ୱର୍ଗରେ ପରିଣତ କରିଦିଏ। ତେବେ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। ଶିଳ୍ପୀ ତୃପ୍ତି ଦାସ, ଗୀତିକାର ନିଜାମ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି, କଥାଚିତ୍ର ବସୁଧା।

ଶ୍ରୋତାଭଉଣୀ, ମା ହେଉଛନ୍ତି ସେହି ଦୀପ ଯିଏ ନିଜେ ଜଳି ଅନ୍ୟର ଜୀବନକୁ ଆଲୋକିତ କରନ୍ତି। ମାଙ୍କ ଭଲ ପାଇବାର କୌଣସି ତୁଳନା ନାହିଁ। ସେଥିପାଇଁ ସାହିତ୍ୟ, ସଙ୍ଗୀତ ଓ ସିନେମାରେ ମାଙ୍କୁ ସଦା ସର୍ବଦା ସମ୍ମାନର ସହ ସ୍ମରଣ କରାଯାଇଛି। ଏଥର ଆସନ୍ତୁ ଶୁଣିବା କଥାଚିତ୍ର ଆରତୀର ଏହି ଗୀତଟି। ଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତିକାର ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ।

ଧୀରେ ଧୀରେ ସମୟ ଆମକୁ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟକୁ ନେଇ ଆସିଛି। ମାଆଙ୍କ ଭଲ ପାଇବା ଓ ଆଶୀର୍ବାଦ ସଦା ଆମ ଜୀବନକୁ ଆଲୋକିତ କରୁଥାଉ, ଏହି କାମନା ସହିତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି। କଥାଚିତ୍ର ସମ୍ରାଟ, ଶିଳ୍ପୀ ମାନୁ ଏବଂ ଚିତ୍ରା, ଗୀତିକାର ନିମାଇ ମହାନ୍ତି, ସଙ୍ଗୀତ ଆର୍ କେ ଭଞ୍ଜ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଷ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଷ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ିଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋହାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ, ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ।

1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ଭାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣ୍ୟ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣ୍ୟ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣ୍ୟ ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣ୍ୟ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣ୍ୟ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11ଟାରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରି ଅପରାହ୍ନ 3ଟାରେ ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4ଟା ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡ଼ି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଙ୍ଗ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ

0: ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
1: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା ବିଶିଷ୍ଟ କବି ସାହିତ୍ୟିକ ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା ଉପନ୍ୟାସ ଗଳ୍ପ ନାଟକ ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭୂଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ତିନି ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୂଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେହି ବୈସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
1: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍କିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍କିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ

ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6ଟି ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କଲୁ ଆକାଶବାଣୀ କଟକରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର।

ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ।

0: ଆସୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ ସାଚେତ ଟଣ୍ଡନ ଗାଇଥିବା ଏହି ଗୀତଟି କଥାଚିତ୍ର ମାଲାଙ୍କ, ଶିଳ୍ପୀ ସାଚେତ ଟଣ୍ଡନ, ସଙ୍ଗୀତ ଫ୍ୟୁଜନ୍ ପ୍ରୋଜେକ୍ଟ, ଗୀତିକାର କୁନାଲ ବର୍ମା।

ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ

0: କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପେଂ।
1: ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଗୁଠିଆରି ଜୁହାର ନାମ ଯେତେ ଆକ୍କା ଦାତ ଯେ ବାର ମାସକେ ଛଅ ଋତୁ ବାନାର ହେଲେ ପ୍ରକୃତିରେ ନାମ ମୁଁ ଉଣ୍ଟାବନ ଆହା ଅଙ୍ଗାଲ ଦାତ ଚେ ପୁପୁଇଆଲି ଏକାବନ ଦାନ ବାର୍ଷା ବାଲ ଦାତ ତାରପରେ ଠି ଠି ବିଡ଼ାଲି ଆଦାନ ବେଡ଼ନା ବାଲ ଦାତ ଆର୍ ତାପରେ ପାଇଁ ଚେଖା ଯେନ୍ ପାଇଁ ବନ ଭିନ୍ ନାମ ଆହା ଅଙ୍ଗାଲ ଦାତ ବାକି ଆରୁ ଯେନ୍ ମୁଣ୍ଟା ଆତଲି ଋତୁ ଆବର୍ ନାମ ବାଲଲାଲ ଦତ୍ତ ଇ ମୁଣ୍ଟା କାନେ ମିଶ୍ରା କରିଛି ତେଙ୍ଗନା କଥା ମଞ୍ଜା ଯେ ବର୍ଷା ମାନ୍ନା କା ପାଇଁ ମାନ୍ନା କା ବିଡ଼ିନା ମାନ୍ନା ଇ ଯେନ୍ ପରିବର୍ତ୍ତନ ମନ୍ତିଲ ମନାଲି ଆ ପରିବର୍ତ୍ତନ ସାଙ୍ଗେ ନାମ ଯଦି ନାମେ ମେଦୁବନ ଖାପ ମା ଖୁଆବ ଥାଲେ ନାମେ ବି ଉଚ୍ଚନା ଉକ୍ନାବ ଟିକେ କଷ୍ଟକର ମାନକ ତା ଆଦିଗେ ଲଗାନ ଇ ପରିବେଶ ସାଙ୍ଗେ ନାମ ଏକାନିକିରି ନାମେ ରହନ ସହନ ବନ ସାମଞ୍ଜସ୍ୟତାରୁ ନାମ ଚାଲରତ ବୁଲରତ ଆ କଥାନ ଭି ଆହନା କଥା ଆଉ ହନେ ଏରତ ହେଲେ ତା ମେଦୁ ଅଣ୍ଟା ଆତଲି ହେଲେ ରୋଗ ବେମାର ଅଣ୍ଟା ମାନାଲି ହେଲେ ଆଦା ରୋଗ ବେମାର ମାନ୍ନାବଦ ଅଣ୍ଟା ଅଲଗା ଆରୁ ନାମ ନାମେ ଅବହେଳାନ୍ତିକେ ଲାଗାନ ଯଦି କେନ୍ସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାନୁ ଖାତ୍ରକା ଥାଲେ ଆଦା ନାମ ହିନ୍ ତାଇ ଯେନ୍ତା କିରିକା ଅଣ୍ଟା କଥା ନାମ ଆକୁ ଯଦି ଆଲୋଚନା ନାନତ ହେଲେ ବିଡ଼ିନା ଯିଏ ଇଦା ଠି ଠି ବିଡ଼ାଲି ଆର୍ ଆଗ୍ଲିକେ ଆହୁରି ହନେ ବିଡ଼ ଆରୁ ଯେନ୍ ହିସାବନୁ ଗରମ ଲାଗାଲି ଆଦା ଧୀରେ ଧୀରେ ବାଢ଼ତିରେ ବାଢ଼ରାଲି ତା ଇ ବିଡ଼ିନା ଚେଖା ନାମ ଏକାନିକିରି ନାମେ ମେଦୁକେ ଯତନ ହତ ଆରୁ ଏକାନିକିରି ନାମ ନାମେ ଜିଆବନ ଉଜ୍ଜତ ଆ କଥାନ ଚିନ୍ତା ନାନ ଜରୁରୀ ଦେଉ ତାଙ୍କେ ସାଙ୍ଗେ ସାଙ୍ଗେ ବିଡ଼ିନା ବାକେନ୍ ନାମ ତା ଯାହାହେଲେ ବି ଚାଷୀ ବାସୀ ଆଲାତ କାନେ ଦିନ ବି ଆମେ ଯଦି ପରିବାର ପରିପୋଷଣ ନାନାଲଦା ଥାଲେ ତା ଯାହାହେଲେ ବି ଆଡ଼ପାନ୍ତି ଉର୍ଖତ ବିଡ଼ିନା ମହତ ହେଲେ ବିଡ଼ିନା ବାକେନ୍ ଏକାନେକିରି ବିଡ଼ିନାନ୍ତି ବାଚରତ ତେଙ୍ଗନା କଥା ମଞ୍ଚା ଯେ ଝାଉ ଏକାନେକିରି ନାମାନ ମା ଡେମ ଆ କଥା ବନ ନାମ ଆହନା କଥା ଆଉ ଏନ୍ଦିରକେ ଝାଉ ଡେମି ଝାଉ ଡେମ୍ସକୁ ଏନ୍ଦିର ମାନି ଆରୁ ଯଦି ବି ଝାଉ ଡେମ୍ଚି ଚାହେଲେ ଏକାନେକିରି ନାମ ଆଦିଗେ ପ୍ରତିକାର ନାନତ ଆ କଥା ବନ ବିଶେଷ କରି ଆଲୋଚନା କାମାଗି ଲାଗାନ ଇନ୍ନା ଇ ମାକାପୁପୁ ଝକା ଝକା କାର୍ଯ୍ୟକ୍ରମନୁ ଏମ୍ ମେହକାଦାମ ବୁର୍ଲାସ୍ତା ଇ ଯେନ୍ ବୀର ସୁରେନ୍ଦ୍ର ସାଏ ଆହୁରି ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଆତଲି ଆସନ୍ ଯେନ୍ ନିଶ୍ଚିତକ ବିଭାଗ ଆତଲି ଆନୁନ୍ତା ସହଯୋଗୀ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକାଜ୍ଞାଘର ତା ଆରିସାନ ଇନ୍ନା ବାର୍ଚକାନାର ତାହାମାନ ନାମ ମେନତ ଯେ ଇ ଯେନ୍ ଝାଉ ଡେମାଲି ଏନ୍ଦିରକି ନାମା ଝାଉ ଡେମାଲି ଝାଉ ଡେମ୍ଚକୁ ନାମା ଏକାନେ ଲାଗି ଆରୁ ଝାଉ ଡେମ୍ଚକାନ୍ତି ନାମେ ଏନ୍ଦିର କର୍ତ୍ତବ୍ୟ ଏକାନେ ନାମ ନାନତ ଯେ ନାମେ ଶରୀର ବୋଧ ଫିର୍ ଠିକ୍ ହିସାବନୁ ରାଙ୍ଗତ ଇ ଯେତେ କଥା ନାମ ଆଲୋଚନା ନାନତ ତା ବାରା ତମେ ଗାନେ ଘାଏ କାଚନେଖରତ ଡାକ୍ତର ମହେନ୍ଦ୍ର ଏକା ଆଜ୍ଞା ଜୁହାର
2: ଜୁହାର ସଫାରିନ୍ ଶ୍ରୋତା ଜାମାରି ନାଘା ଜୁହାର ଆରୁ ଇ ଦଣ୍ଡା ସମ୍ବଲପୁର ରେଡ଼ିଓନୁ ପୁନା ପ୍ରୋଗ୍ରାମ ମାହ କୁଣାର ଘି ମକା ପୁପୁ ଝକା ଝକା ବହୁତ ବଢ଼ିଆ ପ୍ରୋଗ୍ରାମ ଇନି ମୁଣ୍ଟା ନାଷ୍ଟ ଏଟା ପ୍ରୋଗ୍ରାମ ମେଞ୍ଚକା ଦାନ ନାମା କୁଣା ଜାମାର ଘି ଇତିହାସ ବିଷୟ ଅଣ୍ଟାର ଆଚାଦ ନାମା ନାଚୁ ଗୀତ ଘି ଅବୁଲା ଅଣ୍ଟାର ଆଚାଦ ଆର ପରିବେଶ ଘନୁ ଅଣ୍ଟାର ଆଚାଦ ତା ବହୁତ ବଢ଼ିଆ ଲାଗ୍ୟାଦ ଆର ବହୁତ ବହୁତ ଧନ୍ୟବାଦ ଆର ଶୁଭେଚ୍ଛା ପ୍ରୋଗ୍ରାମ ବହୁତ ଦିନ ଚାଲରୁଦ ଆର ପିଙ୍ଗ ଆଜ୍ଞା ଏଙ୍ଗାନ ତେଙ୍ଗିଆର ଯେନ୍ ନିଭା ଅଣ୍ଟା ଡାକ୍ତରୀ ଘି ଲଗାନ ପ୍ରୋଗ୍ରାମ ଚିଆ ବାକି ନେନ ସଚକା ନେନୁ ଏନ୍ଦେର ଅଣ୍ଟା ପ୍ରୋଗ୍ରାମ ଚତ ତ ଯେହେତୁ ଆକୁ ଅଣ୍ଟା ବିଡ଼ିନା ଚାଲରାଲି ତା ତେଙ୍କାନ ଯେ ଇ ନମା ଝାଉ ଡେମ୍ନା ହିସାବନୁ ଅଣ୍ଟା ଚିଚକୁନ୍ ବନେ ମାନତ ତା ମୁଁ ବାଚାର ଯେ ଠିକ୍ ଆତଲି ତା ତାହାକେ ଆଗ୍ଲି ଇ ମକା ପାପୁ ଝକା ଝକାନୁ ପଦେ ନମା କୁଣାତି ଟିକେ ପଦେ ତେଙ୍ଗନ
1: ତେଙ୍ଗର ନିଶ୍ଚିତ ଭାବେ ନମେ ଯେନ୍
2: ମକାପୁପୁ ଝକା ଝକା ମକାପୁପୁ ଝକା ଝକା ସାଙ୍ଗି ଚିଆ କେରା ସାଙ୍ଗି ସିନ୍ ଧକାରେ ଜାଲା
1: ଡିଙ୍ଗ ଡିଜୋ ଡିଞ୍ଜୋ ଜୋ ଡିଙ୍ଗ ଡିଜୋ ଡିଞ୍ଜଲା ବଢ଼ିଆ ନେ ଇ ନମେ ଇ କାର୍ଯ୍ୟକ୍ରମ ଦି ହନେ ନମେ କାର୍ଯ୍ୟକ୍ରମ ଜରିଆ ନି ପ୍ରକୃତି ନାମ ଗୀତ ନୃତ୍ୟ ବାଦ୍ୟ ଯାହା ବି ମନୋରଞ୍ଜନ ଆତଲି
2: ନାମା ଗୋଟେ କୁଣାର ଘି
1: ହଁ ହଁ ହଁ

0: କଦର ଗୀତ ଅନ୍ନୁ ଗୀତ ତା ଗୀତ ମେନାଗେ ଭଲ ଲାଗାଲି ତାଙ୍ଗେ ସାଙ୍ଗେନ୍ ସାଙ୍ଗେନ୍ ଇଦ୍ଗେ ଉଲା ଯେନ୍ କଥା ଦାତିଲି ଆବନ୍ ଯଦି ନାମ ଭାବତ ହେଜତ ନାମେ ମନେ ଆରୁ ହୁ ହିସାବ ଯଦି ନାଲକୁ ନାନଥିଲେ ନାମେ ଇ ଯେନ୍ ପ୍ରକାର ଶାରୀରିକ ଅସୁବିଧା ମନାଲି ଇ ବେଡ଼ନା ଚେଖା ଆଦା ଧିମାଲ ମାନ ବହୁତ ସୁନ୍ଦର ଗୀତ ପଦୀ ପାଡ଼କର
1: ଧନ୍ୟବାଦ।
0: ହଁ ହଁ ତ କଥା ମାନଯା ଯେ ନାମ ଇନ୍ନା ଆଲୋଚନା ନାନତ ଇ ଯେନ୍ କଥା ନିମି ତେଙ୍ଗାଲକର ଯେ ଇ ବିଡ଼ିନା ବାକେନ୍ ଯେନ୍ ପ୍ରକାର ଅସୁବିଧା ମାନାଲି ନାମା ଇ ଝାଉ ଡେମନା ବନ
1: ପହିଲା ବାର ଝାଉ ଡେମନା ବାନୁ ଏନ୍ଦେର
0: ହଁ ଝାଉ ବନ ଏନ୍ଦେର କି ଝାଉ ଝାଉ ଡେମନା
1: ବନ ବାନର ହଇ ତା ନାମାୟଣଟା ବଡ଼ିନୁ ଟେମ୍ପରେଚର କଣ୍ଟ୍ରୋଲ ଗି ଲଗାନ ରହି ବ୍ରେନ୍ ନୁଲା ହାଇପୋଥାଲାମସ ବାନାର ତମେ ତ କୁଣାଗି ଟର୍ ମାରିଲା ଦିନ ତମେ ମେଡିକାଲ ଟର୍ ନୁ
0: ହଁ ବ୍ୟବହାର କମାଲ
1: ହାଇପୋଥାଲାମସ ବାନାର ତା ଆସାନ ଟେମ୍ପରେଚର କଣ୍ଟ୍ରୋଲ ଗି ଲଗାନଟା ରହି 37 degrees Celsius 37 degrees Celsius ତି ଯଦି ବାଗ୍ୟ ମାନ ଜାଗାରା ହେଲେ ଯେତେବେଳେ ସାମଢା ପଲିତ ନର୍ମାଲି ଏନ୍ଦେର ମାନିକା ଗରମ ବାହାରି ଗରମ ନୁ ଉର୍ଖାଲ ଦାତ କିନ୍ତୁ ନାମା ଅଣ୍ଟା ସିଷ୍ଟମ ଆତଲି ତ ଗରମ ଉର୍କି ଝାଲ ମାନିକେ ଝାଲ ମାନିକି ଏଭାପୋରେସନ ମାନିତ ତ ଗରମ ବୋଧ ଆମ ହିସାବ ନୁ ବୁଙ୍ଗି ବାରି ମେଦୁନ୍ତି ବାହାରି ତ ବଡ଼ି ବୋଧ ଥଣ୍ଡା ମାନିକେ ଫେର ତ ଯେତେବେଳେ ହୁ ଟେମ୍ପରେଚର ବୋଧ ନାମା ସାମଢା ପଲିତ ବଡ଼ି ବୋଧ ବ୍ରେନ୍ ଉଲା ଏକାବେକେନ୍ ପଲ୍ଲୀ ସାମଢା ଯେତେବେଳେ ବହୁତ ଟେମ୍ପରେଚର ମାନ ଜାଗାରା ଏନଭାରନମେଣ୍ଟ ନୁ ବାହାର ତ ପରିବେଶ ତ ବହୁତ ଟେମ୍ପରେଚର ମାନ ଜାଗାରା 40 degrees ତ ମିଞ୍ଜା ବଙ୍ଗିଆଗେରା ଇନା ନେଲା ତ 45-50 degrees ତକ ମାନ ଜାଗାରା ଦିନ ତ ହତ୍କି ମାନନାକେ ଯେତ୍କି ସାମଢା ଅଙ୍ଗନା ଯେତ୍କି ଟାଇମ୍ ତକ ମେଦୁତ ସାମଢା ଅଙ୍ଗିଆ ଆତ୍କ ତକ ସାମଢତ ଘଣ୍ଟେ 2-3 ଘଣ୍ଟା ତକ ସାମଢତ ଆନ୍ତିନ ପଲ୍ଲିଆ ଦିନ ବାକେ ନେଦେର ମାନିକା ଟେମ୍ପରେଚର ବୋଧ ଆରୁ ହାଇପୋଥାଲାମସ ବୋଧ କଣ୍ଟ୍ରୋଲ କାମା ପଲ୍ଲି ଦିନ ବାକେନ୍ ଆ ସେଟ୍ ଯେତ୍କି ସେଟିଂ ମାନନା କଥା ଯେତ୍କି ରାନା କଥା ଡିଷ୍ଟର୍ବ ମାନିକେ ତାଙ୍ଗେ ବଡ଼ିକି ଟେମ୍ପରେଚର ବହୁତ ଜୋରସେ ବାଢ଼ି କେଇଦ ଆର ଯେତ୍କି ଝାଲ ଉର୍ଖନା କଥା ତାତକ ପଲ୍ଲୀ ଅଥରା ମେଦୁତ ତା ଉଲ୍ଟା ଗରମ ବୋଧ ବାଗ୍ୟ ମାନେ କେଇଦ ତ ହୁଦାନ ବାନାର ଝାଉ ଡେମନା ବା ସନ୍ଷ୍ଟ୍ରୋକ୍ ବା ଅଂଶୁଘାତ ଯେନ୍ଟା ବାନାର ଓଡ଼ିଆ
0: ତା ହୁ ବାକେନ୍ ମାନେ ଶାରୀରିକ ଭାବେ ଟିକେ ଅସୁସ୍ଥ ଲାଗେ ନାମ ଟିକେ ଠିକ ହିସାବ ଆମେ ଯେନ୍ ନର୍ମାଲ ନାଲକୁ ପୁତା ନାଲା ଦାତକା ଯେନ୍ତା ଲାଗି
1: ନୁଜତ ନା ମାଂସ ପେଶୀ ଯେନ୍ ହେଡ଼ୁ ଘି ରହି ହେଖାନ୍ତା ରହି ମେଦୁନ୍ ଥାତ ମାଂସ ପେଶୀ ବୋଧ ନୁଜ ଟିକେ ଆନ୍ତିନ ଫେର ନାମା ଚର୍ମ ବୋଧ ଲାଲ ମାନକଦ ଆନ୍ତିନ କୁକୁ ନୁଜତ ଯେତେବେଲେ ଆନ୍ତିନ ଫେର ଯେତେବେଲେ ସିଭିୟର ମାନକଦ ଉଲ୍ଟି ମାନଦ ବାନ୍ତି ମାନକଦ ବାନ୍ତି ମାନିକିରି ଲାଷ୍ଟ କେ ହାର୍ଟ କିଡ଼ନୀ ତାନୁ ଲିଭର ବ୍ରେନ୍ ବୋଧ ସବ ଏଫେକ୍ଟ ମାନକ ଯେତେବେଳେ ସଫାଦ ଏଫେକ୍ଟ ମାନକ ହୁଙ୍ଗେନ ବନ ବାନାର ଦନ ଝାଉ ଡେମନାଥ ଲାଷ୍ଟ ଷ୍ଟେଜ ବୋଧ ଝାଉ ଡେମନାଥ ମାନ ଲାଷ୍ଟ ଷ୍ଟେଜ
0: ଆଚ୍ଛା
1: କିନ୍ତୁ ପ୍ରାଇମେରୀ ନୁ ହେଖା ନୁଜ ହେଡୁ ନୁଜ ବହୁତ ଜୋରସେ କିଡ଼ା ଲାଗଦ ଉମଲନା ବାକେନ ହଲଦିଆ ପୁରା ପିସାବ ଲାଲ ଲେଖା ମାନକଦ ତା ନାମାକେ ଅଣନିଶ୍ୱାସୀ ଲାଗଦ ଟିକେ କୁକୁ ନୁଜଦ ବାନ୍ତି ବାନ୍ତି ଲାଗଦ ପହିଲା ପହିଲା ତ ହୁତ୍କି ଯେତେବେଳେ ଲାଗିଆଦ ହୁ ବାକେନ ପ୍ରାଇମେରୀ ବନ ଟ୍ରିଟମେଣ୍ଟ କାମନା କଥା
0: ମାନେ ଇଦା ସବୁ ଯେତେ
1: ଲକ୍ଷଣ ଗୁଠିତ
0: ଆଚ୍ଛା ଆଚ୍ଛା
1: ଆଉ ଯେତେବେଳେ ନାମ ବେହୋସ ମାନସ୍କ ସାଲାସ ହାର୍ଟ ଗୁଠିତ ପୁରା ବହୁତ ଜୋରସେ ହାର୍ଟ ରେଟ୍ ବାଡ୍ର କଦ ହଙ୍ଗେନ ହାର୍ଟ ବ୍ରେନ୍ ସବ ଏଫେକ୍ଟ ମାନ ଜାଗାରା ତ ହଙ୍ଗେନ ହୁଦାନ ମାନାର ସିଭିୟର ପୁରା ଝାଉ ଡେମ ଚେଇଚାଦ ଆଲାସିନ ଅଚେତ ମାନସ୍କ
0: ଆଚ୍ଛା ଆଚ୍ଛା ହେଲେ ନିମ ଯାହା ତେଙ୍କାର ଯେ ଯଦି ନାମେ ଏଇ ପରିବେଶ ନୁ ଯଦି ଗରମ ବଢ଼ା କରା ହେଲେ ଇ ଝାଉ ଡେମନା ପରିସ୍ଥିତି
1: ମାନାଲି
0: ମାନାଲି ହେଲେ କଥା ଇଶାନଟା ମାନଯା ହେଲେ ଅର୍ତୁ ଯଦି ବିଡ଼ିନାନୁ ରାଲ କାରସ ହେଲେ ଆସେ ମାନେ ତ ଝାଉ ଡେମ ବାକି ଯଦି ପରିବେଶ ତା ଉତ୍ତାପ ବର୍ଣ୍ଣାବ ଯଦି ବଢ଼ା କିରା ରୁଚାର ଯଦି ଅଠୁ ନୁ ଅତଲ ଦାସଲେ ଆଦ ଏକାନେ ମାନି ଆସେ ହି ଝାଉଡେ ମାନା ସମ୍ଭାବନା ରହି
1: ଆନୁ ହିଁ ସମ୍ଭାବନା ଅତଲି ଅଠୁ ନି ଏନ୍ଦେର ମାନାଲି ମନେକର ଟିଣା ଆଡ଼ପାତଲି ଆଜବେଷ୍ଟସ ଆଡ଼ପାତଲି ତା ହାଇଟ୍ ହି କମ୍ ରହିଦ ପ୍ଲସ ଇନେ ପାକା ଆଡ଼ପାଧି ମିତା ଆଡ଼ପାନୁ ଯେନ୍ ବିଲ୍ଡିଂ ରାନାର ଅନ୍ଟା ମହଲା ରଥ କିମ୍ବା ଦୁଇ ମହଲା ରଥ ହେଲେ ମିଣ୍ଟା ଆଡ଼ପାନୁ ତା ଛାତ ବୋଧି ଗରମ ମାନିକେ ତା ଆଧି ଯଦି ମାନେ ଭେଣ୍ଟିଲେସନ ଯଦି ପ୍ରପର ମାରଦ ହେଲେ ବି ଝାଉ ଡେମନାକି ଚାନ୍ସ ରହିତ ଇଭେନ୍ ଆଡ଼ପାନୁ ଯେନ୍ ଲେଡ଼ି ଜମାର ନାମା ମାଣ୍ଡି ମୁଣ୍ଡା ବି ତେଲନା ଚିଚୁ ସାନ ଯଦି ବାଗ୍ୟ ଡେରି ରାଚାର ଆବଡ଼ାର ଘି ଚାନ୍ସ ଆତଲି ଝାଉ ଡେମନାକେ
0: ଆଚ୍ଛା ଖାଲି ନାମ ଇନେ ମା ଭାବନା କଥା ଖାଲି ତ ବାହାରି ଏନ ବିଡ଼ିନା ତ ମାଲା ଉରକୁ
1: ଖାଲି ବିଡ଼ିନା ନ କେରକନ ଝାଉ ଡେମ ବୋଲି କିରେ ମାଲା ଦେ
0: ମା ଭାବନା କଥା
1: ତ ଯେତେ ବେଲେ ନାମା ପାର୍ଟିକୁଲାରଲି 11 ବାଜନ୍ତି 3-4 ବାଜେ ତକ ଯେତକିଲେ ଗରମ ବହୁତ ବାଢ଼ରି କେଇ ତ ଆଡ଼ପାଉଲା ହି ଯଦି ନାମ ଖିଡ଼କି ଦରବାଜା ବନ୍ଦ କାମ ଚତ ଖିଡ଼କି ଯା ବନ୍ଦ କାମ ଚତ ଭେଣ୍ଟିଲେସନ ମା ମାନ ହାୱା ମା କବାର ହେଲେ ହି ଚାନ୍ସ ରହି ଝାଉ ଡେମ ନାଗେ ଯେନ୍ ମାନ ହ୍ୟୁମିଡିଟି ବାଢ଼ରି କେଇ ଯେନ୍ ବାନାର
0: ତ ଇ ସବୁ ଜିନିଷ ମନ ଟିକେ ନାମ ଧ୍ୟାନ ଚିହ୍ନା କଥା ନିଶ୍ଚିତ ଭାବେ ଯେତେବେଳେ ଆଳପାନୁ ବି ଆତଲ ଦାତ କିନ୍ତୁ ଇନ୍ନେ ବି ମାନି ଯେ ନାମ ଆଲାର ଏନ୍ଦ୍ର କମାଲ ଦାତ ଯଦି କମାଣି କୁଠାଣି କାମ ଥାଲି ଯେ ନାମେ ସଂସାର ବଚାର ରାଲି দুই পয়সা আবার তা আজকে লাগান নাম নালকু বুতা কালদাত নে চাকরি কালনার নে যে হাল্লু খুনি কালনার আর নে যে

0: ବହୁତ ପେସେଣ୍ଟ ଡାଇବେଟିସ୍ ରହନାର୍, ହାଇପର୍ ଟେନ୍ସନ୍ ରହି, ବ୍ଲଡ୍ ପ୍ରେସର୍ ବେଶୀ ରହି, ତ ସୁଗର ବି ଯଦି କମ୍ ରାକିର୍ କ୍ଷୀର ହେଲେ ବି ଅଚେତ ମାନସ୍କ, ତା ସୁଗର ଟେଷ୍ଟ ପୁରଣଟା ନିହାତି ଜରୁରୀ। ତାର୍ ନୁ ମାନ ଯାଇକିରା ଇଲେକ୍ଟ୍ରୋଲାଇଟ୍, ସୋଡିୟମ୍ ପଟାସିୟମ୍ ଗୁଠି କମ୍ରି କେଇତ୍, ହୃଦିଗି ଲାଗାନ୍ ଓ ଆର୍ ଏସ୍ ଆମୁ ହାପନା କଥା, କିମ୍ବା ଲେମ୍ବୁ ନୁ ଟିକେ ଲୁଣ ଚିନି ଆମୁ, ବେକୁ ଟିକେ ଚିନି ଟିକେ ମିଶା ବିକିରି ଖାଲି ଆମ୍ବୁ ନୁ ହୁବଡ଼ା ଗୁଠି ବାନେତ। ଆର୍ କୋଲ୍ଡ ଡ୍ରିଙ୍କ୍ସ ଜିନିଷ୍ ଗୁଠି ତ ଆଭଏଡ଼୍ କାମନା କଥା, କୋଲ୍ଡ ଡ୍ରିଙ୍କ୍ସ ଟିକେ ଥଣ୍ଡା ଚ ଟିକେ ବାନେ ଲାଗ, କିନ୍ତୁ ପରେ ପ୍ରୋବ୍ଲେମ୍ ସଫିସିଏଣ୍ଟ ରିପ୍ଲେସ୍ ମା କାମିତ। ତା ଓ ଆର୍ ଏସ୍ ବଧଞ୍ଜା ବେଷ୍ଟ। ଆର୍ ବାସି ମାଣ୍ଡି କାଞ୍ଜି ପାଣି ବାନାର୍ ଯେନ୍ ଗାଈ ଯେନ୍ ପଣା ଗୁଠି ମନାଲି, ଲେମ୍ବୁ ଆମ୍ବୁ କା ବେଲ ପଣା ଏଗୁଡ଼ା ଗୁଠି ବନା ବେଷ୍ଟ। ଆର୍ ହସ୍ପିଟାଲ ଅଛକୁ ନେ ଦରକାର ମୋର କା, ଯେହେତୁ ପ୍ରାଇମେରୀ ଟ୍ରିଟମେଣ୍ଟ ଯଦି ଠିକ୍ ମା ମାନଜାସ ହେଲେ ହସ୍ପିଟାଲ କେ କୁନ ସାଲାଇନ୍ ଲାଗ ସାଙ୍ଗେ ସାଙ୍ଗେ, ଯେହେତୁ ଆଲାସ ହାପା ପଲଦାସିନ ବେହୋସ ଆଲଦା ସାପ ଶେଷକେ
1: ବୋଲେ ତାଙ୍କେ ମେଦୁନୁ ତାଙ୍କେ ଆମ
0: ଆମ୍ବୁ ଚିହ୍ନାଥିଲି। ପ୍ରାଇମେରୀ ଟ୍ରିଟମେଣ୍ଟ ମୋ ମାନଜା ସାଲାଇନ୍।
1: ଆଚ୍ଛା ଆଚ୍ଛା
0: ଆମ୍ବୁ ଚିହ୍ନା ଆରୁ ଆଲାସିନ ଥଣ୍ଡା କାମର
1: ଯେ ଇ ଯେନ୍ ଝାଉ ଡେମନା ବୋଧ ଯେନ୍ଟା ନାମେ ବିଡ଼ନାନୁ ଯଦି ନାମ ଉର୍ଖ ଥିଲେ ବେଶୀ ଗରମ ମାନ ଜାଗାରେ ହେଲେ ଆମେ ଯେନ୍ ଝାଉ ଡେମାଲି ଆରୁ ନାମ ଘାଇଗା ବିହୋସ ମାନା କାଲଦାତ ବୋଲିକି ନିମ ତେଙ୍କାର ଯେ ଇ ପ୍ରକାର ଝାଉ ଡେମନାନ୍ତି ନାମେ ଖିନା କାନା ବି ହନେ ଏଲ୍ଚକା ଥିଲି କେଁ।
0: ହଁ ଆତିଲି ଦେର୍ କେନୁ ସାଫା ଅର୍ଗାନ ବନ୍ଦ ଧୀରେ ଧୀରେ ଆଫେକ୍ଟ ମାନି, ଯେତେବେଳେ ଯଦି ଇମିଡିଏଟ୍ ଟ୍ରିଟମେଣ୍ଟ ମା ମାନଜା ନାମ ଇମିଡିଏଟ୍ ସିମ୍ପଟମ୍ ସାଇନ୍ ସିମ୍ପଟମ୍ ଯେନ୍ଟା ଏ ଦିଆତ କୁକୁ କିନ୍ଦ୍ରା ଲାଲିତ କା ମେଦୁ ନୁଜାଲିତ ଖୁଆ ହେଡ଼ୁଦ ନୁଜାଲିତ କା ବାନ୍ତି ବାନ୍ତି ଲଗାଲେ ହଙ୍ଗେ ଯଦି ଟ୍ରିଟମେଣ୍ଟ ମା କାମତ, ବାକେନ୍ ହାର୍ଟ ଦି ଏଫେକ୍ଟ ମାନ ହାର୍ଟ ବୋଧ ମାନେ ଫାଡ଼ଫାଡ଼ା ରୋଧ ମାନେ ହାର୍ଟ ରେଟ୍ ବାଢ଼ିକେ ତ ଅଧିକ ବାଢ଼ରା କେ ହେଲେ ଫାଡ଼ଫାଡ଼ରା ଫାଡ଼ଫାଡ଼ର ହେଲେ ଏନ୍ଦ୍ରେ କ'ଣ ଆଧନଟା ମାନେ ବ୍ଲଡ୍ ବନ୍ ସାର୍କୁଲେଟ୍ କାମା ପଲି ଦିନ ମାନେ ସଫିସିଏଣ୍ଟ ବ୍ଲଡ୍ ଖେବଡ଼ା ପଲି ଦିନ ମେଦୁନୁ, ତା ହାର୍ଟ ବଧି ଧୀରେ ଧୀରେ ଖରାପ ମାନକ ଆରୁ ବ୍ଲଡ୍ ମାକେ ରହିଲେ ଲାଷ୍ଟକେ ବ୍ରେନ୍ ହିଁ ଖରାପ ମାନକ, ବ୍ରେନ୍ ଖରାପ ମାନ ଯାଇକି ରହିଲେ ଲାଷ୍ଟକେ ଜୀବନ ହିଁ ବୁଙ୍ଗା କଲା ଅଙ୍ଗି।
1: ତା ଇଦାର ନାମ ଟିକେ ସଚେତନ ମାନ କଥା କଥା ହିସାବରୁ ନାମେ କାନା ବାରନା କଥା ହେଲେ ଆରୁଣ୍ଡା କଥା ଯେ ନାମେ ଯଦି ପଦା ଗୁଠିନ ତା କଥା ଯଦି ନାମ କାଛ ନେକର ଥିଲେ ଇନ୍ନେ ମାନେ ଯେ ଆକୁନ୍ ତା ଇଦା ଟାଠା ହାଞ୍ଜିକିଛି ମା ଦି ବୁରେ ତରା ଆଲାର ଗୁଠି କୁକୁ ହଦାର ବି ଟାଠା ମହା କତ ବାନାରୁ ଖେବଡ଼ି ଧାରା ଧାରା ବିଡ଼ିନା ହୁଆ ତା ଠି ଠି ବିଡ଼ିନା ବିଡ଼ା କିରୋ ଆରେ ଟାଠା ମହା ଚାଲନାର ଆମୁନକା ଲାଗାଲ କିରୋ ଆମୁ ଚାହାନୁ ମାରାଇ ତା ଇ ପ୍ରକାର ଅଣ୍ଟା ଝାଉ ଡେମନା ଅଣ୍ଟା ପରିସ୍ଥିତି ସୃଷ୍ଟି ମାନା କାଲି ତା ଇନ୍ନେ ଯେନ୍ ପରିସ୍ଥିତି ସୃଷ୍ଟି ମା ମାନ କା ଇନ୍ନେ ମାଲବାର ପରିସ୍ଥିତି ଆଜିକାଲି ନିମ ଓ ହାଦୁ ବଚୁରିନ କା ଯେନ୍ ମା ବୁଆ ରାତନାର ଏ ପରାମର୍ଶ ଅଛି ଆଗେ ଚାହୁଁ
0: ଯଦି ଟାଠା ମହା କାଲନାର କା ଏନ୍ଦର ପେଶା କଲାନ ମା ଦେଇ କିଟି ତେଲା ଗୁଠି ଆକୁନ ଖାତରାଲି ଚେକା ତ ପାରୁ ପର୍ଯ୍ୟନ୍ତ ପାଇରିନ୍ କଲା ମାନେ ପାଇରି ତ ପାଞ୍ଚ ଛଅ ବଜେ ବିଡ଼ି ଅଲଗା କାଲି ତ ପାଇରିନ୍ କଲାରୁ ଦଶ ବଜେ ତକ ଯେନ୍ତା ଆଡ଼ପା ବୁଙ୍ଗାବରା ଆରୁ ଏଗାର ଏମିତି ତିନି ଚାରି ବଜେ ତକ ତ ସଜେଷ୍ଟ କାମ ଯେ ଆମା ରୁଖା ଆଡ଼ପାନ୍ତି କାହିଁକିନା ଟାଟା ମୋହନାଥ କା ଏଗୁଡ଼ା ଗୋଟେ ଧତକି ଇମ୍ପୋର୍ଟାଣ୍ଟ ଏମର୍ଜେନ୍ସି ନାଲଖୁ ମାଲିଦ ଇଦାନ ଆରାମସେ ବିଡ଼କନାକେ କେରକୁନ ହିଁ ଆଖରଦ ଆରୁ ପାଇରିନ୍ କରାହେଲେ ହିଁ ଆଖର ଦଶ ବଜେ ତକ ସାଢ଼େ ଦଶ ତକ ଆଡ଼ପା ବୁଙ୍ଗାବରା ଆରୁ ଆଡ଼ପା ନୁନରା ଠିଠି ବିଡ଼ନା ବାକେ ଆଡ଼ପା ନୁରା ଯେତିକି ବଜନ ଆଗଲି ହତକି ମାନଲା ବିଡ଼ୁତ କିନ୍ତୁ ଧୀରେ ଧୀରେ ଗରମ ବୋଧ ପରିବେଶ ବୋଧ ବହୁତ ବଢ଼ରା କାଲି ତ ଏମ୍ ଯେତେବେଳେ ଛୋଟ ଛୋଟ ରାଜକାମ ହତକି ଏମ୍ ହିଁ କାଲ କାମ ତେଲ ମହାଗେ ଟାଠା ମହାଗେ ତ ହତକି ଗରମ ମାର ଲଗାଲା ତ ହଙ୍ଗେ ନା ମାନୁ ହିଁ ସଫିସିଏଣ୍ଟ ରାଚା ଦେଖ ମେନ୍ କଥା ମାନଜା ହୁଦ ଆଗଲି ମାନୁ ସଫିସିଏଣ୍ଟ ରାଚା ପାଡ଼ା ପାଟକି ଯାହା କହ ମାନୁ ସଫା ସନା କରାଲା ଏ ହୁ ଯେନ୍ତା ହେଲେ ହିଁ ମାନାଲା କିନ୍ତୁ ଇନ୍ନା ନେଲା ସବ ବଡ଼କା ବଡ଼କା ପାବୁ ମାନଜାଦ ଏସି ଗାଡ଼ି ରୁଖାଦ ତ ମାନୁ ଧୀରେ ଧୀରେ କମରା ଗଲେ
1: ବୋଲେ ଯେନ୍ ପରିବେଶ ତା ଯେନ୍ ତାପମାତ୍ରା ଥିଲା ବଢ଼ରା କାଲି ଆର୍ ନିମ୍ ଯାହା ଟିକେ ଆଘଲିନ୍ତି ତେଙ୍ଗାଲ କାର୍ଯ୍ୟ ଇ ଯେନ୍ କୁଠା ବାଡ଼ି ଇ ଆଡ଼ପାପାଲି କାମନା ସ୍ତିଗେ ଲଗାନ ଇ ଦାନ୍ଦାଲି ଫେର୍ ଆର୍ ଟିକେ ଆଉ ହାନି ମାନାଲି ଯେନ୍ଟାକି ନାମା ପ୍ରଭାବ ଖାତରାଲି ଯେ ନାମ ଇ ଯେନ୍ ଝାଉ ଡେମରାଲ ଦାତ ନାମ ତା ଏକାନେ ହିସାବ ନୁ ନାମେ ଆଲାର ଗୁଠି ଇ ଝାଉ ଡେମନାର ସ୍ତିଗେ ମାଛରାରୁ ରର ଏକାନିକିରି ତମେ ଶରୀର ବନ ଠିକ ହିସାବ ନୁ ଇଅର ଯାହା ବି ଶ୍ରୋତା ଆତଲନାର ଆପଣ ନିମ୍ ଏନ୍ଦ୍ର ପରାମର୍ଶ ଅଛି
0: ସେ ଆରୁ ଏନ୍ତା କଥା ତାଙ୍କ ମଧୁର ଆଜ୍ଞା ଯେ ଏସି ଯେନ୍ ଇନା ନେଲା ଅଭ୍ୟାସ କାମା ଚାଲିଲା ତ ଏସି ଯେନ୍ ଟେମ୍ପରେଚର ଲଗାବ ଯେନ୍ ଷୋହଳ ସତର ଅଠର କାମା ଚାଲିଲାର ତ ଷୋହଳ ସତର ଅଠର ନେଇଦେର ମାନିକା ସଡନ୍ ଟେମ୍ପରେଚର କମ୍ ଆସିଲି ସଡନ୍ ବାହାରି ରଖୁନାକେ ଗରମ ମାନା କଲି ହୃଦଣ୍ଡା ବି ବଡ଼ା ବିପଦ ତ ଏସି ସରକାର ଉଦ୍ଗି ଲଗାନ୍ ତେଙ୍ଗାଲି ନେଲେ ଚବିଶ ଡିଗ୍ରୀ ନୁ ମିନିମମ୍ ଇଆ ତ ବାହାରି ଯଦି ତିରିଶ ବି ଆସିଲି ଚବିଶ ତି ତିରିଶ ଆଣସାଗେ ହତକି ମାସ ତାର ଆଇତି କିନ୍ତୁ ନି ଷୋହଳ ସତର ନୁ ରହେ ସାଙ୍ଗେ ସାଙ୍ଗେ ତିରିଶ ପଇଁତିରିଶ ଡିଗ୍ରୀ ରଖବାକେ
1: ସଡନ୍ ଚେଞ୍ଜ ଅଣ୍ଟା ମାନାଲି
0: କୁକୁ କିନ୍ଦ୍ର ଚଦ ଉଦି ଅଣ୍ଟା ସନଷ୍ଟ ଘି କଥା
1: ଆଚ୍ଛା ଆଚ୍ଛା
0: ଉଦି ଅଣ୍ଟା ଅସୁବିଧା ମାନେ ଆରୁ ସଫା ଶ୍ରୋତାର ଘି ଅଣ୍ଟା ହିସାବ ଯେ ନାମ ମାନ ପରିବେଶ ମାନ ବଚାବତ ଏସ୍କେ ନାମ ଅଣ୍ଟା ସଫାର ମାନୁ ଇଦା ଅଙ୍ଗତ କା ଆଡ଼ପା ଟିକେ ଆଡ଼ା ହି ରାଜକୁନ୍ ଛାତ ମିଆ ଯେନ୍ ନାମ ଟିଣା ଲଗାବାଲ ଦାତ

0: ଟିଣା ମା ଲାଗି କିରି ଯଦି ନା ମାନୁ ଟିକେ ଛାତ ମିଏ ଇଦା ଅଙ୍ଗତ ହେଲେ ଆହୁରି ବଢ଼ିଆ କଥା। ଆରୁ ଆଜବେଷ୍ଟସ କା ଟିଣା ଆଡ଼ ପାତଲି ହେଲେ ବିଡ଼ିନା ଚିକା ଓ ୟା ଭୁସୁ ନାମ ଚିଆ ଅଙ୍ଗତ ଭୁସୁ ଡାବ ତାର ଇଅତ କା ହ୍ୱାଇଟ କଲର କାମ ତାର ଇଅତ ହେଲେ ଟିକେ ଗରମ ବୋଧ କମ ମାନତ।
1: ତା ନିଶ୍ଚିତ ଭାବେ ନା ହେ ଯେତ୍କି ଭି ଆଲା ରାକୁନ୍ ମେନାଲ ନାମେ ଏଇ କାର୍ଯ୍ୟକ୍ରମ ବନ ପରିବେଶ ଯେନ୍ତାକିରି ଠିକ୍ ରହ ଆଦାନ୍ତା ନିଶ୍ଚିତ ଭାବେ ଆଦାନ ଧ୍ୟାନ ଚିଅର। ଆରୁ ଅନ୍ଟା କଥା ଯେ ଯେତେବେଲେ ଭି ଇ ଝାଉ ଡେମନା ଲେଖା ପରିସ୍ଥିତି ସୃଷ୍ଟି ମାଞ୍ଜା କାର୍ ଝାଉ ଡେମଜି ଚାହେଲେ ଯାହା ନିମ୍ ତେଙ୍କାର ଯେ ପ୍ରାଇମେରୀ ଟ୍ରିଟମେଣ୍ଟ ଯେନ୍ତା କାମାଲ ନାର ହନେ କାହିଁକିରି ଯାହା ହେଲେ ଭି ଡାକ୍ତରକେ ପରାମର୍ଶ
0: ଡାକ୍ତରୀ
1: ଅନ୍ଟା
0: ପରାମର୍ଶ
1: ହନା
0: ହନା
1: କଥା ଦଉ।
0: କଥା। ହଁ
1: ତା ଇ ଆଶା ସାଙ୍ଗେ ନିମ୍ ଇଶାନ ବାର୍ଜକାର ଆରୁ ଝାଉ ଏକାନେକରି ଡେମି ଝାଉ ଡେମକୁ ନାମେ ଏନ୍ଦିର ଅସୁବିଧା ମାନି ଆଉ ଝାଉ ଡେମଚା ଯଦି ହେଲେ ଏନ୍ଦିର ପ୍ରତିକାର ବ୍ୟବସ୍ଥା ଥିଲି ଆ କଥା ଉଠିନ୍ ତେଙ୍କାର ଆମେ ଶ୍ରୋତା ବନ୍ଧୁ ଗୁଠିଆ ଇଦାନ ନିଶ୍ଚିତ ଭାବେ ଆହର ଆରୁ ହୋ ହିସାବନୁ ଯଦି ସତର୍କ ମାନ ରହ ହେଲେ ଇ ଯେନ୍ ବାରାଲି ବିଡ଼ିନା ବନ ଠିକ୍ ହିସାବନୁ ତାମ ପରିଚାଳନା କାମର ଆରୁ ମାନେ ନିଜର ଜିଆ ବନ ଠିକ୍ ହିସାବନୁ ସୁରକ୍ଷିତ ଆକାନୁ ଇଆ ଆଙ୍ଗର। ଧନ୍ୟବାଦ ନିମାନ ଫିର ଘାଏ ଆକାଶବାଣୀ ତାର୍ତି କେତେ କେତେ
0: ଫିର୍ ଗେ
1: ଧନ୍ୟବାଦ।
0: ଧନ୍ୟବାଦ ନିମାନି ଚନ୍ ଇ କାର୍ଯ୍ୟକ୍ରମ ନେ ଏମାନ ମେହକାର ଆରୁ ସୁଯୋଗ ଅଣ୍ଟା ଚେଚକାର ଆଲାରିନ୍ ସଚେତନ କାମ ଆଗେ ଆରୁ ଧରମ ବେଲାସିନ ପ୍ରାର୍ଥନା କାମାଲଦାନ ଯେ ନାମା ଇ ପ୍ରୋଗ୍ରାମ ମକା ପୁପୁ ଝକା ଝକା ସକ୍ସେସଫୁଲି ବନେଇକିରି ଚାଲୁ ଆରୁ ବହୁତ ଦିନ ଚାଲୁ
1: ନିଶ୍ଚିତ ଭାବେ ନିମେ ଗୁଠିଆରକେ ଯଦି ଇନ୍ୟ ପ୍ରକାର ସହଯୋଗର ହେଲେ ନାମ ଯେତେ ମିଶ୍ର ତାରୁ ଇ କାର୍ଯ୍ୟକ୍ରମ ବନ କେତେନି କେତେ ଗେଚ୍ଛା କି ହକ ଯେନ୍ଟାକି ନାମେ ଇ ଯେନ୍ କୁଣା ରାତନାର କା ଯେତ୍କି ଭି ମେନାଲ ନାର ନାମେ ଶ୍ରୋତା ଗୁଠିଆର ଆର୍ଗେ ହି କାମ ଚିଅ ଆରୁ ନାମେ ଭାଷା ସାହିତ୍ୟ ସଂସ୍କୃତି ବତରନାର ସାଙ୍ଗେ ସାଙ୍ଗେ ନାମ ଅନେକ ମେଡ଼ିକାଲ ଏଜୁକେସନାଲ କା ଯାହା ପ୍ରକାର ଯେନ୍ ସବୁ ଫିଲ୍ଡକେ ଜିନିଷ ଆସିଲି ଆଦାନ ଯେତେ ନାମ ଆହା ଅଙ୍ଗତ ଆଉ ଯେତେରେ କି ତା ଭଲ ମାନ। ଧନ୍ୟବାଦ
0: ଧନ୍ୟବାଦ।

କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପେଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର 1920 ଲଣ୍ଡନର ଗୀତ, ଶିଳ୍ପୀ କେ କେ ଅନ୍ତରା ମିତ୍ର, ଗୀତ ରଚନା କରିଛନ୍ତି ପ୍ରଶାନ୍ତ ଇଙ୍ଗୋଲେ, ସଙ୍ଗୀତ କୌଶିକ ଆକାଶ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆଶିକି ଟୁ, ଶିଳ୍ପୀ ତୁଲସୀ କୁମାର ଏବଂ କେ କେ, ଗୀତ ସଞ୍ଜୟ ମାସୁମ, ସଙ୍ଗୀତ ଜିତ୍ ଗାଙ୍ଗୁଲି।

0: ଏଥର ଶୁଣନ୍ତୁ ବଜରଙ୍ଗି ଭାଇଜାନ କଥାଚିତ୍ରର ଗୀତ, ଶିଳ୍ପୀ କିକି, ଗୀତିକାର କୌସର ମୁନିର, ସଙ୍ଗୀତ ପ୍ରୀତମ।
1: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ।

ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଶୁଣୁଥିଲେ ବଜରଙ୍ଗୀ ଭାଇଜାନ କଥାଚିତ୍ର ଗୀତ। ଶିଳ୍ପୀ ଥିଲେ କେକେ, ଗୀତ ରଚନା କରିଥିଲେ କୌଶର ମୁନିର, ସଙ୍ଗୀତ ପ୍ରୀତମ। ଏଥର ଶୁଣନ୍ତୁ କଥାଚିତ୍ର ହେଡ୍ ଷ୍ଟୋରୀ ଟୁର ଗୀତ। ଶିଳ୍ପୀ କେକେ, ଗୀତ ରଚନା କରିଛନ୍ତି ତନଭୀର ଗାଜୀ, ସଙ୍ଗୀତ ରାଶିଦ ଖାନ।

ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଏଥର କଥାଚିତ୍ର ହିଟ୍ ଷ୍ଟୋରି ଟୁର ଗୀତ ଶିଳ୍ପୀ କିକି, ଗୀତ ତନଭୀର କାଜୀ, ସଙ୍ଗୀତ ରଶିଦ ଖାନ।

ଶୁଣୁଥିଲି ଜିସ୍ମେଣ୍ଟ ଟୁ କଥାଚିତ୍ରର ଗୀତ ଗାଇଥିଲେ କି କି ଗୀତିକାର ଅର୍କପ୍ରଭୁ ମୁଖାର୍ଜୀ ଏବଂ ମୁନିଷ ମୁଖାର୍ଜୀ, ସଙ୍ଗୀତ ଅର୍କପ୍ରଭୁ ମୁଖାର୍ଜୀ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଝଙ୍କାର ବିଟ୍ସର ଏହି ଗୀତଟି। ଗାଇଛନ୍ତି କି କି ଏବଂ ସାଥୀ, ଗୀତ ବିଶାଲ ଦଦଲାନୀ।

0: ଶୁଣିଲେ ଝଙ୍କାର ବିଟ୍ସର ଏହି ଗୀତଟି। ଗାଇଥିଲେ କେକେ ଏବଂ ସାଥି, ଗୀତ ବିଶାଳ ଦତ୍ଲାନୀ, ସଙ୍ଗୀତ ବିଶାଳ ଶେଖର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ବନ୍ଦିତା ମିଶ୍ର। ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ। ଦେଶର ସୁରକ୍ଷା ବ୍ୟବସ୍ଥା, ନାଗରିକମାନଙ୍କୁ ସୁରକ୍ଷା ଦେବାର ଲାଗି ଆୟକ ହେଲେ ପ୍ରତିରକ୍ଷା ମନ୍ତ୍ରୀ। ପୁରୀ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥ ଖଳନ ହୋଇଯାଇଛି। ଚକ ଅଖଡେରା ନୀତି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ି। ରାଜସ୍ୱ ପରିଷଦ ଅଧୀନତି ଥିବା ରିଭିଜନ କୋର୍ଟମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବାର ଲାଗି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ। ଅଙ୍ଗନବାଡ଼ି କେନ୍ଦ୍ର ଘର ବନା ଆର୍ ତାର ବିକାଶ ପ୍ରକ୍ରିୟାଥି ସକ୍ରିୟ ସହଯୋଗ

0: କରବାର୍ ଲାଗି ରାଜ୍ୟର ସବୁ ବିଧାୟକମାନଙ୍କୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱାଧୀନତା ସଂଗ୍ରାମୀ ଗୋପାଳକୃଷ୍ଣ ଗୋଖଲେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୌରଶକ୍ତି, ସୁରକ୍ଷା, ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜ ନିଜର ଭିତରେ ସହଯୋଗିତା ବଢ଼ାବାର ଲାଗି ଭାରତ ଆର୍ ତ୍ରିନିଦାଦ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାଇସ୍ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ, ଆଇବା ମେ 31 ତାରିଖ ଦିନ ନେବେ ଦାୟିତ୍ୱ। ବରଗଡ଼ ଜିଲ୍ଲାର କେନାଲ ଅଞ୍ଚଳର ଡାଲୁଆଧାନ ନାଇପାଚି ଥିବାରୁ କେନାଲଥି ଜଳ ଯୋଗାଣକୁ ଆଇବା 15 ତାରିଖ ତକ ବଢ଼ାଯାଇଛି ବୋଲି ବରଗଡ଼ କେନାଲ ଡିଭିଜନ ତରଫ ବାହାରିଲା ବିଜ୍ଞପ୍ତି। ରାଜ୍ୟ ନ୍ୟାୟଷ୍ଠାନୁ ପହିଲା ଥର ଲାଗି ମୂଲ ହେବା ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାଟି ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ନେବେ ଭାଗ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଆଉ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ସହଯୋଗତି ହେଉଥିବା ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ବିଜୟ ହେଲା ଶରଣକୁଳ ଏଫ୍ସି ଦଲ। ଆଉର୍ ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଇବା 2-3 ଦିନ ଭିତରେ ଆହୁରି ଘନୀଭୂତ ହୋଇକରି ଲଘୁଚାପରେ ବଦଳିବାର ସମ୍ଭାବନା ରହିଛି। ଆଉ ଇତାର ବଲେ ରାଜ୍ୟରେ ବର୍ଷା ବଢ଼ବା ବୋଲି ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲୋ 5 ବଜେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ରେକର୍ଡିଂ। ପୁଣି ଥରେ ହେଲୋ ଅନୁରୋଧ।

0: ଆଜ୍ଞା
1: ତାଙ୍କର ଦେହ ଅସୁସ୍ଥ ଅଟେ ଯେ ବୁର୍ଲାରେ ଆଡମିଟ୍ ହେଇଛନ୍
0: ତାଙ୍କ
1: ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଭଲ ହଉ ବୋଲିକରି ଆମର ସବୁ ଶ୍ରୋତାମାନେ ତାଙ୍କୁ ଟିକେ ଶୁଭକାମନା ଜଣାବା।
0: ଆଜ୍ଞା ଆଜ୍ଞା ଆମେ ବି ଏଇଟା ପ୍ରାର୍ଥନା କରମୁ ସେ ଜଲ୍ଦି ସୁସ୍ଥ ହେଇଯାଉନ ବୋଲିକିରି।
1: ଆଜ୍ଞା
0: ଠିକ୍ ଅଛେ ଆଜ୍ଞା। ତ ଆର୍ କାହାକେ ଡେଡିକେଟ୍ କର୍ମା କି କେନ୍ତା ଗୀତଟା?
1: ହଁ ଡେଡିକେଟ୍ କର୍ମା ଆମର ରେଡିଓ ଶୁଣୁଥିବା ଆମ ଦଳାମାନେ ଅଛନ୍, ସେମାନେ ହେଲେ ରବୀନ୍ଦ୍ରନାଥ ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ଯଶବନ୍ତ ପାଇ, କରମସାନୀ ସାହୁ, ସୁବଲ କୁମାର ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ତେପରୁ ଚିତ୍ରସେନ ସବର, ଗୋପାଳ ନାଗୁ ପାତ୍ର, ମନୋଜ ପଟେଲ, ତାଙ୍କ ସାଙ୍ଗେ ଥିଲା ଚୈତନ୍ୟ ପଟେଲ ଆଉ ରାଜେନ୍ଦ୍ର ଭୋଇ, ଆଉ ଆମର ତେନଘାତିର ତିନି ଜଣ ଶ୍ରୋତା ଅଛନ୍, ସେମାନେ ତ ଫୋନ ନୁହେଁ ପାରନ୍, ସେମାନେ କହୁଥିଲେ ଭଲ ଲାଗିଲେ ତୁଇ ଆମର ନାଁ କହିବୁ ବୋଲି। ସେମାନେ ହେଲେ ସନ୍ତୋଷ ସିଂ, ଲିଙ୍ଗରାଜ କାଲୋ ଆଉ ମନୋଜ ମିର୍ଦ୍ଧା ଆଉ ଆକାଶବାଣୀର ସମସ୍ତ ଶ୍ରୋତା ମାନଙ୍କୁ।
0: ଠିକ୍ ଅଛେ ଆଜ୍ଞା, ଯେନ୍ ନାଁ ମାନେ ଧରିଲେ ସମସ୍ତଙ୍କୁ ଡେଡିକେଟ୍ କରାଯାଉଛେ, ତାର ସାଙ୍ଗେ ସାଙ୍ଗେ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ ବି ଡେଡିକେଟ୍ କରିକିରି। ଚାଲୁନ୍ ଶୁନ୍ମା ଏଇ ଗୀତଟା।

0: हेलो आकाशवाणी संबलपुर, हेलो अनुरोध कार्यक्रम।
1: हाँ नमस्कार।
0: नमस्कार आज्ञा, पहला निजर परिचय दोन।
1: हाँ मुई मुरली मेर कहूतली, गांव पोस्ट बरडोल जिला बरगड़ रो।
0: आज्ञा मुरली आज्ञा, कहुन केंता अछन?
1: बहुत भलो छे आज्ञा, आपन माने केंता अछन?
0: आमे भी सबे भल अछु, आउ कहुन केंता काणा काणा आपन करसन काणा?
1: साड़ी मुणा मुई कोई आज्ञा, सब गुडे साड़ी।
0: अच्छा अच्छा, साड़ी बुनसन?
1: आज्ञा।
0: अच्छा बेले आउ केंता काणा चली छे आपनकर व्यवसाय? या
1: तो ठीक चली छे आज्ञा, या तो चलवा दिए हमर
0: ସମ୍ବଲପୁର ଗୋଟେ ପହଚାନ ଗୋଟେ ସମ୍ବଲପୁରୀ ଶାଢ଼ୀଟା ଆପଣ ତାକେ ଚଲେଇଛନ୍, ଆର୍ ଆଗ୍କେ ବି ଦେଖୁଛନ୍ ବିଶ୍ୱର ସବୁଆଡ଼େ ଇଟା ଗୁଟେ ଲୋକମାନେ ତାକେ ଗ୍ରହଣ କରୁଛନ୍। ବେଲେ କେନ୍ ଗୀତ ଶୁନ୍ମା କହୁନ୍?
1: ଆଜି ହିରୋ କଥା ଚିତ୍ରର ଗୀତଟେ ଦେଇଦେବି, ତୁ ମେରା ହିରୋ ହେ ତୁ ମେରା ଜାନୁ ହେ, ଏ ଗୀତଟା ପ୍ରଚାର କରିଦେବେ।
0: ଠିକ୍ ଅଛେ ଆଜ୍ଞା, ନିଶ୍ଚୟ ଶୁନାମା। ଆଉ କହୁନ୍ କାହାକେ ଡେଡିକେଟ୍ କର୍ମା ଏଇ ଗୀତଟା?
1: ଡେଡିକେଟ୍ ତ କର୍ମା, ପହେଲା ଆମେ ଆମ ଶୁକ୍ରୁ କାଣ୍ଡ ଆମ ସହେଲାର ଯେନ୍ ଅଛନ୍, ତାଙ୍କ ହୋଟେଲ ମିକ୍ସଚର ବାଲା।
0: ଆଚ୍ଛା,
1: ତାଙ୍କ କାଲା ଦେହାନ୍ ହେଲେ ଆମ ସଦା ସମ୍ମିଳନୀର ଗୋଟେ ସଦସ୍ୟ ଥିଲେ, ଉପେନ୍ଦ୍ର ସୁନା ଦେଇରାମ ଜୀ, ତାପରେ ଅଛନ୍ ବିକ୍ରମ ମେହେର, ରବୀନ୍ଦ୍ରନାଥ ମେହେର, ଶଙ୍କର ମେହେର, ଦେବରାଜ ମେହେର, ସ୍ୱର୍ଣ୍ଣପ୍ରଭା କର, ମନୋଜ ପଟେଲ, ତାପରେ ଚିତ୍ରସେନ ସବର, ଲକ୍ଷ୍ମୀନାରାୟଣ ବାଘ, ଏମିତି ବହୁତ ସୁତା ଅଛୁ ଆଜ୍ଞା।
0: ଆଜ୍ଞା ଆଜ୍ଞା, ତ ଠିକ୍ ଅଛେ, ଏଇଟା ସମସ୍ତଙ୍କୁ ଡେଡିକେଟ୍ କରିକିରି ଆସୁନ୍, ଏଇଟା ଶୁନ୍ମା।
1: ହଁ ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ଥିଲି ମୁଁ ଅଭିଷେକ ଶର୍ମା। ବୈଷୟିକ ସହାୟତା ପ୍ରଦାନ କରିଥିଲେ ଭୁଞ୍ଜ ପଟେଲ ଏବଂ ଆଶିଷ ସାହୁ। ଏଭଳି ନିଜ ମନପସନ୍ଦ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଆପଣମାନେ ପ୍ରତି ଶନିବାର ଏବଂ ରବିବାର ସକାଳ 9ଟାରେ କଲ୍ କରିପାରିବେ। ଆମ କେନ୍ଦ୍ରର ନମ୍ବର 2ଟି ହେଲା 0663 2411231, 0663 2411240।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ଶପଥ ଗ୍ରହଣ ସମାରୋହରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ଆଇବା 11 ତାରିଖ ଦିନ ସୋମନାଥ ଦର୍ଶନ ଯାଇକରି ସୋମନାଥ ସ୍ୱାଭିମାନ ପର୍ବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ନିଯୁକ୍ତ କଲେ କେନ୍ଦ୍ର ସରକାର। ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ ଏସ୍ଏନ୍ ରାଜା ସୁବ୍ରମଣ୍ୟମ୍ ହେଲେ ନୂଆ ସିଡିଏସ୍। ଶ୍ରୀକ୍ଷେତ୍ର ପୁରୀନ ରଥଖଳାନେ ସରିଲା ଚକଡେରା ନୀତି। ତିନି ରଥର ଚକ ସାଙ୍ଗେ ସଂଯୋଗ ହେଲା ତାର ଅଖ। ଜବର ଖରା ଲାଗି ଆଇବା 11 ତାରିଖରେ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସୂଚନା ଦେଲା ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ। ସୌରଶକ୍ତି, ସୁରକ୍ଷା, ପର୍ଯ୍ୟଟନ ଆର୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଭିତରେ ସହଯୋଗିତା ବଢ଼ାବାର୍ ଲାଗି ଭାରତ ଆଉ ତ୍ରିନିଦାଦ ଟୋବାଗୋ ଭିତରେ ସ୍ୱାକ୍ଷରିତ ହେଲା ଗୋଟିଏ ବୁଝାମଣାପତ୍ର। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଆର୍ ଅଟଲ ପେନ୍ସନ୍ ଯୋଜନାକେ ଆଜି ପୁର୍ଲା 11 ବରଷ। ନ୍ୟାସନାଲ୍ ଲିଗାଲ୍ ସର୍ଭିସ୍ ଅଥରିଟି ତରଫୁ ଆଜି ଇ ବରଷର 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ରାଜ୍ୟର 30ଟା ଜିଲ୍ଲା ନ ହେଲା ଅନୁଷ୍ଠିତ। ସୋମନାଥ ସ୍ୱାଭିମାନ ପର୍ବ ଅବିନାଶୀ ଆସ୍ଥାର 1000 ବର୍ଷ ପୂର୍ତ୍ତି ଅବସରରେ ଆଇବା 11 ତାରିଖରେ ବୌଦ୍ଧଠାରେ ହେବାର୍କେ ଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ରାଜସ୍ୱ ପରିଷଦ ଅଧୀନ ଥିବାର ରିଭିଜନ କୋର୍ଟମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବାର ଉପରେ ଗୋଟିଏ

0: ସମୀକ୍ଷା ବୈଠକ କଲେ ରାଜସ୍ୱ ମନ୍ତ୍ରୀ। ଜନଗଣମନ ଭାରତର ଜାତୀୟ ସଙ୍ଗୀତ ରଚୟିତା ବିଶିଷ୍ଟ କବି ସାହିତ୍ୟିକ ଦାର୍ଶନିକ ଗୁରୁଦେବ ରବୀନ୍ଦ୍ରନାଥ ଟେଗୋରଙ୍କର 165ତମ ଜନ୍ମବାର୍ଷିକୀ ସାରା ଦେଶ ହେଲା ପାଲିତ। ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହୋଇଥିବାର ଘୂର୍ଣ୍ଣିବଲୟ ଏବା ସୋମବାର ତକ ଲଘୁଚାପ ନେ ବଦଳିବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଇ ମାସର 2 ନମ୍ବର ହପ୍ତାକେ ଦକ୍ଷିଣ ବଙ୍ଗୋପସାଗର ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚବା ବୋଲି ପାଣିପାଗ ବିଭାଗର ଆକଳନ। ଆଉ ରାଇଜେ ଆଇଷ୍ଠାନୁ ପହିଲା ଥର ଲାଗି ମୂଲ ହେଲା ସ୍କ୍ୱାସ୍ ଚାମ୍ପିୟନ୍ସିପ୍। 6ଟା ଜିଲ୍ଲାନୁ ମହିଳା ପୁରୁଷ ଆର 35 ବରଷନୁ ଐତକା ମାଷ୍ଟର୍ସ ବର୍ଗଥି ଭାଗ ନେବେ 34 ଜଣ ଖେଳାଳି। ଏଚନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜବେଳର 6:05 ଥି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଭାଗବତ ମେଳା, ପରିବେଷଣ କରିଛନ୍ତି ମହାଦେବ ମେହେର ଓ ସାଥୀ।
2: ଭଗବତ ସ୍ୱାମୀ କି ଜୟ।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତା ବନ୍ଧୁ, ସୁର ଓ ତାଳର ମାଧୁର୍ଯ୍ୟରେ ଯେତେବେଳେ ମନ ଭରିଯାଏ ସେଠାରୁ ଜନ୍ମ ନେଇଥାଏ ସଙ୍ଗୀତ, ଯାହାକି ଆମ ମନର ଭାବନାକୁ ନିରବ ଭାବେ କହିଦେଇଥାଏ। ସଙ୍ଗୀତର ସୁର ଯେପରି ମନକୁ ଛୁଇଁଯାଏ, ଠିକ୍ ସେହିପରି କିଛି ଏମିତି ଅନୁଭୂତି ରହିଛି ଯାହା ଶବ୍ଦରେ ବ୍ୟକ୍ତ କରିବା ଖୁବ୍ କଷ୍ଟକର। ତେଣୁ ଏହି ଅମୃତମୟ ସଙ୍ଗୀତର ସ୍ପନ୍ଦନକୁ ନେଇ ଏବଂ ପ୍ରତ୍ୟେକ ଅନୁଭୂତିକୁ ନେଇ ଆପଣମାନଙ୍କ ସମ୍ମୁଖରେ ଆମେ ନେଇ ଆସିଛୁ ଆଜିର ସ୍ୱରଲିପି କାର୍ଯ୍ୟକ୍ରମ। ତାହେଲେ ଶ୍ରୋତାବନ୍ଧୁ, ଆଜିର ଆଲୋଚନା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆସନ୍ତୁ ଶୁଣିନେବା ଇତିହାସ ପୃଷ୍ଠାରେ ଅଛି। ଆଜି ଭଳି 9 ମଇ 1540ରେ ମେୱାରର ରାଜା ମହାରାଣା ପ୍ରତାପଙ୍କ ଜନ୍ମ ହୋଇଥିଲା। 9 ମଇ 1566ରେ ରାଜନେତା ତଥା ସମାଜ ସୁଧାରକ ଗୋପାଳକୃଷ୍ଣ ଗୋଖଲେଙ୍କ ଜନ୍ମ ହୋଇଥିଲା। 9 ମଇ 1998ରେ ଭାରତୀୟ ଗାୟକ ତଲତ ମେହମୁଦଙ୍କ ନିଧନ ହୋଇଥିଲା। 9 ମଇ 1386ରେ ପୋର୍ତ୍ତୁଗାଲ ଏବଂ ଇଂଲଣ୍ଡ ମଧ୍ୟରେ ୱିଣ୍ଡସର ଚୁକ୍ତି ସ୍ୱାକ୍ଷର ହୋଇଥିଲା। 9 ମଇ 1874ରେ ବମ୍ବେରେ ପ୍ରଥମ ଘୋଡ଼ାଟଣା ଟ୍ରାମ୍ ସେବାର ଉଦ୍ଘାଟନ କରାଯାଇଥିଲା। 9 ମଇ 1945ରେ ସୋଭିଏତ ସଂଘ ନାଜି ଜର୍ମାନୀ ଉପରେ ନିଜର ବିଜୟ ଘୋଷଣା କରିଥିଲା। 9 ମଇ 1955ରେ ପଶ୍ଚିମ ଜର୍ମାନୀ ନାଟୋ ସହ ଯୋଗ ଦେଇଥିଲା। 9 ମଇ 1960ରେ ଆମେରିକା ଜନ୍ମ ନିୟନ୍ତ୍ରଣ ବଟିକାକୁ ଆଇନଗତ ମାନ୍ୟତା ଦେଇଥିବା ପ୍ରଥମ ଦେଶ ହୋଇଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କିଛିଟା ଐତିହାସିକ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇଥିବ। ତାହେଲେ ଆସନ୍ତୁ ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର 2 ଷ୍ଟେଟ୍ସ କଣ୍ଠ ଦେଇଛନ୍ତି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ସଙ୍ଗୀତ ଶଙ୍କର ଏହସନ୍ ଲୟ।

ଶ୍ରୋତାବନ୍ଧୁ, ଇତିହାସର ସେହି ଅମୂଲ୍ୟ ପୃଷ୍ଠାମାନଙ୍କୁ ଜାଣିବା ପରେ ଏବଂ ସୁନ୍ଦର ଗୀତଟି ଶୁଣିବା ପରେ ଏବେ ଆସନ୍ତୁ ଆରମ୍ଭ କରିବା ଆଜିର ମୂଳ ଆଲୋଚନାକୁ। ସ୍ନେହ ଏକ ଏପରି ଅନୁଭୂତି ଯାହା ନିର୍ମଳ ତଥା ନିଷ୍କପଟ, ହୃଦୟର ସବୁଠାରୁ ଗଭୀର ସମ୍ପର୍କକୁ ପ୍ରକାଶ କରିବାରେ ଏହି ସ୍ନେହ ବେଶ୍ ଯୋଗ୍ୟ। ସ୍ନେହ ମାଆର ଆଲିଙ୍ଗନଠାରୁ ଆରମ୍ଭ କରି ବନ୍ଧୁତ୍ୱର ନିର୍ମଳ ହସ ଯାଏଁ ଆମ ଜୀବନକୁ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରିଦିଏ। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ଏହି ସ୍ନେହର ସୁନ୍ଦର ଅର୍ଥ ଓ ଅନୁଭୂତିକୁ ଏକାଠି ଅନୁଭବ କରିବା। ସ୍ନେହ ଏକ ଛୋଟ ଶବ୍ଦ ହେଲେ ମଧ୍ୟ ଏହାର ଅର୍ଥ ଅସୀମ, ଏହାର ଗଭୀରତା ସମୁଦ୍ରଠାରୁ ମଧ୍ୟ ଅଧିକ। ସ୍ନେହ ହେଉଛି ମନର ମୃଦୁସ୍ପର୍ଶ, ହୃଦୟର ନିରବ ଭାଷା ଓ ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି। ଜୀବନର ଏହି ଯାତ୍ରାରେ ଯେଉଁ ସମ୍ପର୍କ ଆମକୁ ନିଷ୍କପଟ ଭାବରେ ବାନ୍ଧି ରଖେ ତାହା ହିଁ ହେଉଛି ସ୍ନେହ। ସ୍ନେହ କୌଣସି ବସ୍ତୁ ନୁହେଁ ଯାହାକୁ କି ଆମେ ଛୁଇଁପାରିବା, ଏହା ହେଉଛି ଏକ ଅନୁଭୂତି ଯାହାକୁ ଆମେ ମନରେ ଅନୁଭବ କରୁ, ଯାହାକି ଆମ ଜୀବନକୁ ରଙ୍ଗୀନ କରିଦିଏ। ଜୀବନରେ ଆମେ କେଉଁଠି ନା କେଉଁଠି ଅନେକ ଲୋକଙ୍କ ସହ ଭେଟ ହେଉ, କିଛି ଆସନ୍ତି କିଛି ଯାଆନ୍ତି, କିନ୍ତୁ କେତେକ ଏମିତି ସମ୍ପର୍କ ରହିଥାଏ ଯାହା ଆମ ହୃଦୟରେ ଏକ ଅଲିଭା ଚିହ୍ନ ଛାଡ଼ିଯାଏ। ସେହି ଅଲିଭା ଚିହ୍ନ ହିଁ ହେଉଛି ସ୍ନେହ। ଏମିତି ଅନେକ ସମୟ ରହିଥାଏ ଯେତେବେଳେ କିଛି ଲୋକ ଅଳ୍ପ ସମୟ ପାଇଁ ଆମ ଜୀବନକୁ ଆସିଥାନ୍ତି, କିନ୍ତୁ ତାଙ୍କ ସହ ରହିଥିବା ଆମର ସ୍ମୃତି ଆମ ମୁଖରେ ଏକ ମୃଦୁ ହସ ଆଣିଦିଏ। ବୋଧହୁଏ ତାହା ମଧ୍ୟ ସ୍ନେହର ଏକ ଝଲକ। ସ୍ନେହ କେବଳ ଭଲ ପାଇବା ନୁହେଁ, ଏହା ହେଉଛି ଏକ ନିର୍ବାକ ଭାଷା, ଏହା ହେଉଛି ହୃଦୟର ଏକ ଅନୁଭୂତି, ଏହା ହେଉଛି ଏକ ଆତ୍ମୀୟ ସମ୍ପର୍କ। ଶ୍ରୋତାବନ୍ଧୁ, ଯେଉଁଠାରେ ଶବ୍ଦ କମ୍ ପଡ଼ିଯାଏ ସେଠାରେ ସ୍ନେହ ହିଁ କଥା କହେ। ସ୍ନେହ ହେଉଛି ଏକ ସଙ୍ଗୀତ ଯାହାର ସୁରରେ ଆମ ଜୀବନ ସୁରମୟ ହୋଇଉଠେ। ତାହେଲେ ଆସନ୍ତୁ ବର୍ତ୍ତମାନ ଏହି ମୁହୂର୍ତ୍ତରେ ଗୋଟିଏ ସ୍ନେହଭରା ସଙ୍ଗୀତଟି ଶୁଣିବା। କଥାଚିତ୍ର ଦିଲେକ ମନ୍ଦିର, କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର, ଗୀତ ଶୈଳେନ୍ଦ୍ର ଏବଂ ସଙ୍ଗୀତ ଶଙ୍କର ଜୟକିଶନ।

ଶ୍ରୋତା ବନ୍ଧୁ, ସ୍ନେହର ଅନେକ ରୂପ ଅଛି, ଯେପରି ମାଆର ମୃଦୁ ସ୍ପର୍ଶ, ବାପାଙ୍କ ନୀରବ ଚିନ୍ତା, ଗୁରୁଙ୍କ ଜ୍ଞାନର ଭାଷା, ଭାଇ ଭଉଣୀଙ୍କ ଅତୁଟ ବନ୍ଧନ, ମିତ୍ରତାର ମଧୁର ରୂପ ଏବଂ ପ୍ରେମର ନିଷ୍କାମ ଭାବନା। ସ୍ନେହ କୌଣସି ଗର୍ଭରେ ବନ୍ଧା ନୁହେଁ, କୌଣସି ସର୍ତ୍ତରେ ମଧ୍ୟ ବନ୍ଧା ନୁହେଁ, ଏହା ଆପେ ଆପେ ଆମକୁ ଯୋଡ଼ି ରଖେ। ଏହା ହେଉଛି ଏକ ଦୀପ ଯାହା ଅନ୍ଧକାର ମଧ୍ୟରେ ଆଲୋକ ଦେଖାଏ। ଏହି ପୃଥିବୀରେ ସବୁଠାରୁ ପବିତ୍ର ସ୍ନେହ ହେଉଛି ମାଆର ସ୍ନେହ। ମାଆର ସ୍ନେହରେ କୌଣସି ସର୍ତ୍ତ ନଥାଏ, ସେ କେବଳ ଆମକୁ ସବୁକିଛି ଦେଇ ଚାଲିଥାଏ, ତାହା ପୁଣି ନିଷ୍କାମ ଭାବରେ। ଶିଶୁ ଜନ୍ମ ହେବା ପୂର୍ବରୁ ଯେତେବେଳେ ସେ ତାର ମାତୃ ଗର୍ଭରେ ଥାଏ, ସେତେବେଳରୁ ହିଁ ମା ମନର ମମତା ତା ଶିଶୁ ପ୍ରତି ଜାଗ୍ରତ ହୋଇଉଠେ। ଶ୍ରୋତାବନ୍ଧୁ, ଜୀବନରେ ଆମକୁ ଯଦି ବିନା ସର୍ତ୍ତରେ କେହି ସ୍ନେହ ଦେଇଥାନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ହେଉଛନ୍ତି ଆମର ମାତା ପିତା। ମାଆର ସ୍ନେହ ଏକ ଦୀପ ସଦୃଶ୍ୟ ଯାହା ନିଜେ ପୋଡ଼ି ମଧ୍ୟ ଆମ ଜୀବନକୁ ଆଲୋକିତ କରେ। ମା ତାର ପ୍ରତ୍ୟେକ କଥାରେ ନିଜର ସ୍ନେହ ପ୍ରକାଶ କରିଥାଏ। ହେଲେ ବାପା, ବାପାଙ୍କ ସ୍ନେହ କିଛିଟା ଭିନ୍ନ, ତାହା ଶବ୍ଦରେ କମ୍ ବରଂ କାମରେ ବେଶୀ ପ୍ରକାଶ ପାଏ। ସେ କେବେ କୁହନ୍ତିନି ଯେ ମୁଁ ତତେ ଖୁବ୍ ଭଲ ପାଏ, କିନ୍ତୁ ତାଙ୍କର ପ୍ରତ୍ୟେକ ପରିଶ୍ରମ, ପ୍ରତ୍ୟେକ ତ୍ୟାଗ ଏବଂ ପ୍ରତ୍ୟେକ ଚିନ୍ତା ସେହି ସ୍ନେହକୁ ଅତି ସୁନ୍ଦର ଭାବରେ ପ୍ରକାଶ କରେ। ତେଣୁ ବାପାଙ୍କ ସ୍ନେହ ଏକ ବୃକ୍ଷ ସଦୃଶ୍ୟ ଯିଏକି ନିଜେ ତାପ ସହି ଆମକୁ ଛାୟା ଦେଇଥାନ୍ତି। ନିଜ ସ୍ୱପ୍ନକୁ ଏଡ଼ାଇ ଦେଇ ନିଜ ସନ୍ତାନର ସ୍ୱପ୍ନକୁ ସାକାର କରିବା ଦିଗରେ ମାତାପିତା ଆଗେଇ ଚାଲନ୍ତି ଏବଂ ଏହି ଦିଗରେ ତାଙ୍କୁ ସାହାଯ୍ୟ କରନ୍ତି ଗୁରୁ। ଗୁରୁ ଶିଷ୍ୟ ପରମ୍ପରା ତ ଆମ ଭାରତରେ ଖୁବ୍ ଆଦରଣୀୟ। ଗୁରୁ ଶିଷ୍ୟ ସ୍ନେହ ଏକ ପବିତ୍ର ସମ୍ପର୍କ ଯେଉଁଥିରେ କି ଜ୍ଞାନର ଆଲୋକ ଅଜ୍ଞାନର ଅନ୍ଧକାରକୁ ଦୂର କରିଦିଏ। ଗୁରୁ ମଧ୍ୟ ଏକ ଦୀପ ସଦୃଶ୍ୟ ଯିଏ ନିଜ ଆଲୋକରେ ନିଜର ଶିଷ୍ୟର ଜୀବନକୁ ପ୍ରକାଶିତ କରନ୍ତି, ଏବଂ ଶିଷ୍ୟ ଏକ ଫୁଲ ସଦୃଶ୍ୟ ଯିଏକି ଗୁରୁଙ୍କ ସ୍ନେହରେ ଫୁଟି ଉଠେ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଏହି ସ୍ନେହମୟ ପରିବେଶକୁ ଆହୁରି ପୁଲକିତ କରିବା ପାଇଁ ଆସନ୍ତୁ ଆଉ ଗୋଟିଏ ଗୀତଟିଏ ଶୁଣିବା। କଥାଚିତ୍ର ତାରି ଜମିନ୍ ପର କଣ୍ଠ ଦେଇଛନ୍ତି ଶଙ୍କର ମହାଦେବନ, ଗୀତ ପ୍ରସୂନ ଯୋଶୀ ଏବଂ ସଙ୍ଗୀତ ଶଙ୍କର ଏହସାନ ଲୟ।

ଆମେ ଧନ ଦେଇ କିଣିପାରିବା ନାହିଁ। ଏହା ଏକ ହସ, ଏକ ଆଶ୍ୱାସ ଏବଂ ଏକ ହୃଦୟ ସହ ଅନ୍ୟ ହୃଦୟର ମିଳନ, ଯାହା କାହାକୁ କହିହୁଏ ନାହିଁ, ତାହା କେବଳ ଜଣେ ମିତ୍ରକୁ ହିଁ କହିହୁଏ। ତେଣୁ ମିତ୍ର ହେଉଛି ସତ୍ୟର ପରିଚୟ। ଏଠାରେ ରକ୍ତର ସମ୍ପର୍କ ନଥାଏ, ଥାଏ ତ କେବଳ ହୃଦୟର ସମ୍ପର୍କ। ପୁଣି ଅନ୍ୟ ଦିଗରେ ସ୍ନେହର ଏକ ସୁନ୍ଦର ରୂପ ହେଉଛି ପ୍ରେମ। ପ୍ରେମ ସ୍ନେହର ଅତ୍ୟନ୍ତ ଗଭୀର ଓ ଶକ୍ତିଶାଳୀ ରୂପ। ପ୍ରେମର ଅର୍ଥ ଆକର୍ଷଣ ନୁହେଁ, ପ୍ରେମର ଅର୍ଥ ହେଉଛି ପରସ୍ପରକୁ ବୁଝିବା ଓ ସମ୍ମାନ ଦେବା। ପ୍ରେମ ହେଉଛି ଏକ ଅନୁଭୂତି, ପ୍ରେମ ହେଉଛି ସମର୍ପଣ ଓ ନିଷ୍କାମ ଭାବନା। ଏଠାରେ ମୁଁ ଶବ୍ଦର କୌଣସି ସ୍ଥାନ ନଥାଏ, ଥାଏ ତ କେବଳ ଆମେ। ପ୍ରେମର ମାନେ ନିଜକୁ ଭୁଲି ଅନ୍ୟର ସୁଖରେ ସୁଖୀ ହେବା। ପ୍ରେମ ଆମକୁ ଭଲ ମଣିଷ କରେ, ଆମ ଭିତରେ ଥିବା ଅହଙ୍କାରକୁ ଦୂରେଇଥାଏ ଏବଂ ଆମକୁ ସମ୍ପୂର୍ଣ୍ଣ କରିଥାଏ। ଶ୍ରୋତାବନ୍ଧୁ, ସ୍ନେହ କେବଳ ପରିବାରରେ କିମ୍ବା ବ୍ୟକ୍ତିଗତ ଜୀବନ ମଧ୍ୟରେ ସୀମିତ ନୁହେଁ, ଏହା ସମସ୍ତ ମାନବ ଜାତି ପାଇଁ ରହିଥାଏ। ଯେତେବେଳେ ଆମେ ଗରିବକୁ ସାହାଯ୍ୟ କରୁ, ଅସହାୟକୁ ସହାନୁଭୂତି ଦେଉ, ପ୍ରକୃତିକୁ ରକ୍ଷା କରୁ, ସେତେବେଳେ ଆମେ ସ୍ନେହର ସର୍ବୋଚ୍ଚ ରୂପକୁ ପ୍ରକାଶ କରୁ। ତେଣୁ ଶ୍ରୋତାବନ୍ଧୁ, ମାନବିକତା ହେଉଛି ଏହି ସ୍ନେହର ଶୀର୍ଷତା। ତେବେ ଆସନ୍ତୁ ବର୍ତ୍ତମାନ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା। କଥାଚିତ୍ର ଜେହର, କଣ୍ଠ ଦେଇଛନ୍ତି ଶ୍ରେୟା ଘୋଷାଲ, ଗୀତ ସାଇଦ କାଦ୍ରି ଏବଂ ସଙ୍ଗୀତ ଅନୁ ମଲ୍ଲିକ ଏବଂ ରୂପକୁମାର ରାଥୋଡ଼।

ଶ୍ରୋତା ବନ୍ଧୁ, ସ୍ନେହର ସମଗ୍ର ଆଲୋଚନା ଶେଷରେ ଆଉ ଗୋଟିଏ ସ୍ନେହର ରୂପ ରହିଯାଇଛି, ଯାହା ବିନା କି ଏହି କାର୍ଯ୍ୟକ୍ରମ ଅସମ୍ପୂର୍ଣ୍ଣ। ଅର୍ଥାତ୍ ସେହି ସ୍ନେହ ହେଉଛି ଆପଣ ଓ ଆମ ମଧ୍ୟରେ ରହିଥିବା ଏକ ଅଦୃଶ୍ୟ ସମ୍ପର୍କ। ନା କୌଣସି ସାକ୍ଷାତ ରହିଛି, ନା ହିଁ କୌଣସି ଚିହ୍ନା ପରିଚୟ, ତଥାପି ବୋଧହୁଏ ଏହି ସ୍ନେହର ସେତୁ ହିଁ ଆମକୁ ଓ ଆପଣଙ୍କୁ ଯୋଡ଼ି ରଖିଛି। ତେଣୁ ଏହି ସ୍ନେହର ବନ୍ଧନ ସଦା ଅଟୁଟ ରହୁ ଏବଂ ଆପଣଙ୍କୁ ଆମ ସହ ଏମିତି ଯୋଡ଼ି ରଖୁ। ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତାହେଲେ କାର୍ଯ୍ୟକ୍ରମଟିକୁ ମୁଁ ଏଇଠି ଶେଷ କରୁଛି। ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟଦେବୀ ବାବୁ। ନମସ୍କାର।

ଆଜି ସନ୍ଧ୍ୟା 6:10ରେ ସଫ୍ଟୱେର୍ କାର୍ଯ୍ୟକ୍ରମରେ ସ୍ତୁତି ଚିନ୍ତାମଣିର ଦଶମ ଭାଗ ଶୁଣିବେ। ଆଲେଖ୍ୟ ଓ ପ୍ରଯୋଜନା ପ୍ରଦୀପ ଶଶିଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରହସ୍ୟ 25 ମିନିଟ୍ରେ ଜିଲ୍ଲାହାଲ ଚାଲ ରିଲେ କରିବୁ ଆକାଶବାଣୀ କଟକରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରାତି 7:30ରେ ରିଲେ କରିବୁ ଆକାଶବାଣୀ କଟକରୁ। ରାତି 8:02ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଓ ସୁଦୀପ୍ତା ପ୍ରମାଣିକ। ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ରାତି 8:15ରେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ। ସ୍ପଟଲାଇଟ୍ ରାତି 9:15ରେ। ରାତି 9:30ରେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହିସବୁ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଚଳିତ ଅଧିବେଶନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଏଥର ଶୁଣନ୍ତୁ। ଆଗାମୀକାଲି ରଖିଦେବା କାର୍ଯ୍ୟକ୍ରମ ସମ୍ପର୍କରେ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ସ୍ତୁତି ଚିନ୍ତାମଣି, ଏହାର ଦଶମ ଭାଗ। ରଚନା ଓ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ସନ୍ଧ୍ୟାର ନିରବ ମୂର୍ଚ୍ଛିତ ଅନ୍ଧାର ଯେତେବେଳେ ଓହ୍ଲାଇ ଆସେ, ଦୂର ଦେବାଳୟରୁ ଭାସି ଆସେ ଶଙ୍ଖଧ୍ୱନି, ଓଡ଼ିଶାର ପଲ୍ଲୀର ପଣତଳେ ଖଞ୍ଜିଣୀର ତାଳେ ତାଳେ ଶୁଭୁଥାଏ ଭୀମଭୋଇଙ୍କ ଭଜନ, ସେହି ନିଶବ୍ଦର ଆବେଗକମ୍ପିତ ଉଚ୍ଚାରଣ, ଆଧ୍ୟାତ୍ମିକତାର ଝଙ୍କାର ଅନୁରଣିତ ହୁଏ ଆମର ଶରୀର ମନ ଓ ଆତ୍ମାର ଗଭୀର ଉପତ୍ୟକାରେ। ସତେ ଯେପରି ବଣ ପାହାଡ଼ ଘେରା ଅଜଣା ଭୂମିର ସ୍ନିଗ୍ଧ ସବୁଜ ସୁଷମା, କେଉଁ ବଣୁଆ ଫୁଲର ମହକ ଭେଦି ଯାଉଛି ଅନ୍ତଃସ୍ଥଳକୁ। ସନ୍ଥକବି ଭୀମଭୋଇଙ୍କ କାବ୍ୟାତ୍ମା ଅବତରଣ କରିଥାଏ ସବୁଜ ପଲ୍ଲୀ ପ୍ରାଣକୁ

ଆଧ୍ୟାତ୍ମିକ ଭାବବିହ୍ୱଳତାରେ ଭରିଦେଇ ମନେ ହୁଏ ସବୁ ମଣିଷଙ୍କ ଦୁରିତ ଆରତର ବାଣୀ ଝଙ୍କୁତ ହେଉଛି ସେହି ଭଜନରେ। ସୁଖି ଯାଉଥାଏ ମଣିଷର କଣ୍ଠସ୍ୱର, ଚାତକ ପକ୍ଷୀ ଯେପରି ଆକୁଳ ପ୍ରତୀକ୍ଷାରେ ଚାହିଁ ରହିଥାଏ ମେଘକୁ, ସୁର ଝଙ୍କାରେ ଝରିପଡ଼େ ସେହି ଆବେଗ। ଯେଉଁ ତ୍ରିଲୋକ ଗୋସାଇଙ୍କ କରୁଣାରେ ପରିଚାଳିତ ହେଉଛି ଅନନ୍ତ କୋଟି ବ୍ରହ୍ମାଣ୍ଡ, ସେହି ପ୍ରଭୁଙ୍କ ପାଖରେ ସବୁ ମଣିଷଙ୍କ ଅସୀମ ବେଦନାକୁ ସମର୍ପଣ କରିଛନ୍ତି କବି। ଡାକ ନ ଶୁଣ କିମ୍ପାଇଁ ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁଁ।

ଏହି ଧର୍ମ ପ୍ରବର୍ତ୍ତକ। ସନ୍ଥକବି ଭୀମ ଭୋଇ ଏହି ସାଧନଧାରାର ଆଧ୍ୟାତ୍ମିକ କଣ୍ଠସ୍ୱର ଭାବରେ ସ୍ୱୀକୃତ। ତାଙ୍କ ଭଜନର ତାଳେ ତାଳେ ଶିଶିର ସ୍ନାତ ଶୁଚିଶୁଭ୍ର ପଦ୍ମଫୁଲ ପରି ଜାଗି ଉଠିଛି ସନ୍ଥକବିଙ୍କ କାବ୍ୟ ଚେତନା। ଯେଉଁ କାବ୍ୟର ଆବେଗ ସ୍ଫୁରିତ ହୋଇଥିଲା ତାଙ୍କ ହୃଦୟ କମଳରେ, ମହିମା ଧର୍ମ ସତ୍ୟାନୁଭୂତି ତାଙ୍କ ଭଜନଗୁଡ଼ିକରେ କାବ୍ୟରୂପ ପରିଗ୍ରହ କରିଛି। ଅଲେଖକୁ ବ୍ରହ୍ମର ପାରିଭାଷିକ ଶବ୍ଦ ଭାବରେ ଓଡ଼ିଆ ସାହିତ୍ୟରେ ମହାକବି ଶାରଳରସ ପ୍ରଥମେ ଉପଯୋଗ କରିଛନ୍ତି। ଭୀମ ଭୋଇ ତାଙ୍କର ପୂର୍ବସୂରୀ ପ୍ରାଚୀନ ଓ ମଧ୍ୟଯୁଗୀୟ ସାଧକବିଙ୍କ ଅନୁପ୍ରେରଣାରେ ମହିମା ଧର୍ମ ଓ ଦର୍ଶନକୁ ପରିପୃଷ୍ଟ କରିଛି। ଏହାଦ୍ୱାରା ଓଡ଼ିଶାର ବାଣୀଭଣ୍ଡାର ସମୃଦ୍ଧିଶାଳୀ ହୋଇଛି। ଭୀମଭୋଇଙ୍କ ସାଧନା ହେଉଛି ଅନ୍ତର୍ମୁଖୀ ସାଧନା। ହୃଦୟର ଦ୍ୱାର ଖୋଲି ଅନ୍ତଃପ୍ରଦେଶରେ ଅନୁପ୍ରବେଶ କଲେ ସେଠାରେ ସେ ଯେ ପରମବ୍ରହ୍ମ ବିଜେ ହୋଇଛନ୍ତି ତାହା ବୁଝି ହୁଏ। ଭୀମଭୋଇ ବ୍ରହ୍ମଙ୍କୁ ମହିମା ନାମରେ ଅଭିହିତ କରିଛନ୍ତି। ମହିମା ସନ୍ନ୍ୟାସୀ ବିଶ୍ୱନାଥ ବାବାଙ୍କ ମତରେ ଏହି ମହିମା ହେଉଛନ୍ତି ମହତ୍ତ୍ୱର ଚରମ ତତ୍ତ୍ୱ। ମହିମା ଧର୍ମ ଓ ଦର୍ଶନରେ ବ୍ରହ୍ମର ସ୍ୱରୂପ ହେଉଛି ତଦ୍ଦୂରେ ତଦନ୍ତିକେ। ମହିମା ଧର୍ମ ଓ ଦର୍ଶନରେ ଏହି ଉପନିଷ୍ଠିତ ଚିନ୍ତା ଓ ଚେତନା ବହୁ ଭାବରେ ପରିସ୍ଫୁଟ। ତେଣୁ କବିକଣ୍ଠ ଝଙ୍କୃତ ହେଉଛି ଫେଡ଼ି କବାଟ ଯାଇ ପଶ ଭିତରେ।

ଉପକୂଳ ଅଞ୍ଚଳରେ ଯେପରି ଜଗନ୍ନାଥ ଦାସଙ୍କ ପ୍ରବର୍ତ୍ତିତ ଭାଗବତ ଟୁଙ୍ଗିମାନ ସାଂସ୍କୃତିକ ପ୍ରବାହକୁ ଚଳଚଞ୍ଚଳ କରି ରଖିଥିଲା, ମାଳ ଅଞ୍ଚଳରେ ନିର୍ଜନ ପଲ୍ଲୀରେ ସେହିପରି ପ୍ରଚଳନ ହୋଇଆସିଛି ଭଜନ ଟୁଙ୍ଗି। ଏବେ ମଧ୍ୟ ସେହି ପରମ୍ପରାର ବିଲୋପ ଘଟିନାହିଁ। ଏହା ଯଥାର୍ଥରେ ବୈଦିକ ଓ ଆଦିବାସୀ ସଂସ୍କୃତିର ସେତୁବନ୍ଧ। ଏହି ମିଳନ ମଣ୍ଡପରେ ବିରାଜୁଛି ଭୀମଭୋଇଙ୍କ ଅମର ଆତ୍ମା। ଆଜି ମଧ୍ୟ ଜୀବନ ସଂଗ୍ରାମରେ କ୍ଳାନ୍ତ ଶ୍ରାନ୍ତ ପଲ୍ଲୀବାସୀଗଣ ଭୀମଭୋଇଙ୍କ ଭଜନ ଓ ଜଣା ମଧ୍ୟରେ ଫେରିପାଆନ୍ତି ନିଜର ହଜିଲା ଆତ୍ମାକୁ। ମାଟିଘଟ ପଞ୍ଜୁରୀରେ ସୁବର୍ଣ୍ଣ ଶୁଆ ପରି ଖେଳୁଥିବା ଭାବବିନୋଦିଆ ଭାବଗ୍ରାହୀ ହରିଙ୍କୁ ଭାବବିହ୍ୱଳ ହୋଇ ପ୍ରାଣ ଆବେଗରେ ବାରବାର ଅନୁଭବ କରିଥାନ୍ତି। ଗୁରୁଙ୍କୁ ଆଶ୍ରୟ ନକଲେ କିଏ ବା କଳିପାରିବ ଏହି ଗହନ ଆତ୍ମତତ୍ତ୍ୱ ଓ ବ୍ରହ୍ମତତ୍ତ୍ୱ କଥା। ସେଥିପାଇଁ ଭୀମ ଭୋଇ ଗୁରୁବାଦ ଗୁରୁତ୍ୱ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟ କହିଯାଇଛନ୍ତି, ବାଳ ସ୍ଥାବତ୍ କ୍ରୀଡ଼ାସକ୍ତ, ତୌଣ ସ୍ଥାବତ୍ ତରୁଣୀ ରକ୍ତ, ପ୍ରୌଢ଼ ସ୍ଥାବତ୍ ଚିନ୍ତାମଗ୍ନ, ପରମ ବ୍ରହ୍ମଣୀ କୋପିନ ଲଗ୍ନ। ଏଇ ତ ସଂସାର, ଯେଉଁଠି ଜୀବାତ୍ମା କାମନା ବାସନାରେ ବଦ୍ଧ ହୋଇ ବାରବାର ଧରାତଳରେ ଅବତରଣ କରିଥାଏ। ଯାବତ୍ ଜନନମ୍ ତାବତ୍ ମରଣମ୍ ତାବତ୍ ଜନନୀ ଜଠରେ ଶୟନମ୍। ଗୋଟିଏ ବାକ୍ୟରେ କହିଲେ ସମଗ୍ର ମାନବ ଜୀବନ ଇତିହାସ ହେଉଛି, ମଣିଷ ଜନ୍ମ ହୁଏ, ସାରା ଜୀବନ ଗୁଡ଼ାଏ ଦୁଃଖ ଭୋଗ କରେ, ଶେଷରେ ମରିଯାଏ। କେମିତି ମଣିଷ ପାର ହୋଇପାରିବ ଏହି ଭବସାଗରରୁ, ଜୀବତ୍ୱରେ ଏହି ସୀମାହୀନ ବନ୍ଧନ ଜଳାରୁ? ଭୀମ ଭୋଇ କହନ୍ତି, ଜୀବକୁ ଭୋଗ କରିବାକୁ ହୁଏ ଦଶ ମାସ ମାତୃଗର୍ଭର ଯନ୍ତ୍ରଣା। ଜୀବ ପ୍ରାର୍ଥନା କରୁଥାଏ, ହେ ଭଗବାନ, ଏହି ଗର୍ଭବନ୍ଧନରୁ ମୁକ୍ତି ଦିଅ। ବ୍ରହ୍ମ, ପରମାତ୍ମା ଓ ଭଗବାନ ତ ଏକ ପାରିଭାଷିକ ଶବ୍ଦ, ଯାହା ବେଦାନ୍ତରେ ବ୍ରହ୍ମ, ଯୋଗୀ ତାହାକୁ କହେ ପରମାତ୍ମା, ଭକ୍ତ ଦୃଷ୍ଟିରେ ସେ ହେଉଛନ୍ତି ଭଗବାନ। ପୃଥିବୀରେ ଯେତେବେଳେ ଶରୀର ଧରି ଆତ୍ମାର ହୁଏ ଅବତରଣ, ସତ୍ତ୍ୱ ରଜ ତମର ମାୟାରେ ସେ ହୋଇଯାଏ ଆଚ୍ଛନ୍ନ। ସେ ଭୁଲିଯାଏ ଭଗବାନଙ୍କୁ, ଭୁଲିଯାଏ ଅନନ୍ତ କୋଟି ଜନ୍ମ ଦୁଃଖ ସ୍ମୃତି। ଯୌବନ କାଳରେ ସେ ହୁଏ କାମ ଭଳରେ ବିଭୋର, ବୁଢ଼ା ହୋଇଗଲେ ବି ବଦଳେ ନାହିଁ ତାର ପ୍ରକୃତି। ଫୁଙ୍କା ବନ୍ଧ ପରି ଏହି ଶରୀର, ଏହି ଫୁଙ୍କା ଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଏ, ଉଡ଼ିଯାଏ ହଂସ ପରମହଂସକୁ ଖୋଜି ଖୋଜି। ନିଶି ଦିବସରେ ହଂସ ଜପ କରୁଥାଇ ଏକୋଇଶ ହଜାର ଯେ ଛଅଶହ ଅଟେଇ, ଏହି ହଂସଟି ଉଡ଼ିଗଲେ ଭେଳା ବୁଡ଼ିଯାଏ। ଅନ୍ନବିହୀନ ହଂସ ହାନି ହେଉଥିବାରୁ ଅନ୍ନ ଚିନ୍ତାରେ ବିତିଯାଏ ଜୀବନ। ଏହି ଜନ୍ମ ମୃତ୍ୟୁ ଭବସାଗରରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ହେଉଛି ଗୁରୁପାତରେ ଆଶ୍ରୟ। ତେଣୁ ସନ୍ଥକବି ଶୁଣାଇଛନ୍ତି ମାନବ ଜାତି ପାଇଁ ସେହି ଅମୃତମୟ ଉପଦେଶ, ଭଜରେ ଶ୍ରୀ ଗୁରୁପାଦ ନକରି ହେଳା।

ଭିତରେ ଅଛନ୍ତି ଆତ୍ମା, ସେହି ପରମ ପୁରୁଷ। ଦୁଇ ସଖା ପରି ହଂସ ଓ ପରମହଂସ ଜୀବାତ୍ମ ପରମାତ୍ମା ଜୀବନ ବୃକ୍ଷରେ ବାସ କରନ୍ତି। ଓଡ଼ିଆ ଶରୀର ଭେଦ ଭଜନରେ ଅଛି, ଓଲଟା ବୃକ୍ଷ ଖେଳୁଛି ଲୋଟଣୀ ପାରା, ଅଠାଖାଟି ପିଞ୍ଜରାରେ ନପଡ଼େ ଧରା, ସେପାରାର ଡେଣା ନାହିଁ ଲକ୍ଷ ଯୋଜନ ଉଡ଼ଇ, ଅଠାଖାଟି ପିଞ୍ଜରାରେ ନପଡ଼େ ଧରା, ଓଲଟା ବୃକ୍ଷ ଖେଳୁଛି ଲୋଟଣୀ ପାରା। ମାତ୍ର ସେ ଜୀବାତ୍ମ ପାରାଟି ଅଠାକାଠି ପିଞ୍ଜରା ରୂପୀ ଏହି ଶରୀର ବନ୍ଧନରେ ଧରା ପଡ଼ିଯାଇଛି, ଭୁଲିଯାଇଛି ନିଜ ସ୍ୱରୂପ। ସେହି ଆକାଶବାସୀ ଆତ୍ମାଟି ଓହ୍ଲାଇ ପଡ଼ିଛି ଦେହର ବନ୍ଧନ ଭିତରେ। ଅନ୍ତସ୍ଥ ଆତ୍ମାନ ଅଜନ୍ମ ଦୃଷ୍ଟା ଭ୍ରମନ୍ତି ମୂଢ଼ା ଗିରିଗହୁରେଷୁ। ଆତ୍ମା ଯେ ଅଜନ୍ମା ଏହା ବୁଝି ନ ପାରି କିଛି ମୂଢ଼ ସାଧକ ଗିରିବନରେ ବୁଲୁଛନ୍ତି। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ଏହି ସପ୍ତାଙ୍ଗ ଯୋଗ ସାଧନା କରି ଅଷ୍ଟାଙ୍ଗ ଯୋଗ ସମାଧି ସାଧନା କଲେ ଦେହାତୀତ ଅବସ୍ଥା ଆସିଯାଏ। ମାତ୍ର ସେଠାରେ ଯଦି ଜ୍ଞାନ ନ ରହେ ବ୍ରହ୍ମଜ୍ଞାନ କିପରି ହେବ? ବ୍ରହ୍ମଜ୍ଞାନ ପାଇଁ ତାଙ୍କୁ ଅନୁଭବ କରିବାକୁ ହେବ ପତିବୋଧ ବିଦିତମ ମତମ ଅମୃତତ୍ୱ ହି ବିନ୍ଦତେ। ଗ୍ରନ୍ଥ ପଢ଼ି ମଧ୍ୟ ବ୍ରହ୍ମଜ୍ଞାନ ମିଳେ ନାହିଁ। ନାୟମାତ୍ମା ପ୍ରବଚନେ ନ ଲଭ୍ୟ ନ ମେଧୟା ନ ବହୁନା ସୁତେନ ଯ ଏବଂ ବୃଣୁତେ ତେନ ଲଭ୍ୟ। ସୁତି ନିଷେଧ ଗୀତାରେ ସନ୍ଥକବି ଭୀମବୋଇ କହିଛନ୍ତି, ଘଟରେ ବ୍ରହ୍ମକୁ ନ ଚିହ୍ନି ବାହ୍ୟରେ ଭ୍ରମୁଥାନ୍ତି ପ୍ରାଣୀ। ସ୍ତୁତି ଚିନ୍ତାମୟରେ ବ୍ରହ୍ମଜ୍ଞାନୀ ସାଧକ ସନ୍ଥକବି ଭୀମବୋଇ କହିଛନ୍ତି, ସକଳ ଘଟରେ ପୁରୀ ସମାନରେ ନୁହେଁ ସାନ ବଡ଼ କରି। ତାଙ୍କ ସାଧନାରେ ସମନ୍ୱିତ ହୋଇଛି ପିଣ୍ଡ ବ୍ରହ୍ମାଣ୍ଡବାଦ, ଶରୀର ତତ୍ତ୍ୱ ଓ ଯୋଗ ସାଧନା। ଶାରଳାଦାସ ଯେପରି ମହାଭାରତରେ ବ୍ରହ୍ମଙ୍କୁ ଅଲେଖ ଅଣାକାର ଶୂନ୍ୟ ପୁରୁଷ ନିରଞ୍ଜନ ନିରାକାର ନିର୍ଗୁଣ ବୋଲି ଅଭିହିତ କରିଛନ୍ତି, ଭୀମଭୋଇ ହେଉଛନ୍ତି ସେହି ପରମ୍ପରାର ଉତ୍ତର ପୁରୁଷ। ତେଣୁ କବିଙ୍କ କଣ୍ଠରୁ ନିଃସୃତ ହୋଇଛି ସେହି ସ୍ୱର, ଅନାଦି ବ୍ରହ୍ମ ଅଣରୂପ ହରି ସକଳ ଘଟରେ ବିଜୟ କରି।

0: ଶୁଣିଲେ ସ୍ତୁତି ଚିନ୍ତାମଣିର ଦଶମ ଭାଗ, ରଚନା ଓ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତା ପ୍ରଭୁଦତ୍ତ ପ୍ରଧାନ।
1: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
0: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରିବୁ ଆକାଶବାଣୀ କଟକରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7ଟି ମହିଳା ଫାଷ୍ଟ୍ରାକ୍ ଏବଂ 5ଟି ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖି ଆଗରେ ରଖିକି, ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5ଟି ଫାଷ୍ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବ 5ଟି କୋର୍ଟ, ସେ 5ଟି କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ୍ ଲ ଏବଂ ସାଇବର ଏଭିଡେନ୍ସଗୁଡ଼ିକ ବାବଦରେ ଯେଉଁ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ୍ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଅଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ଘର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟ୍କୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟ୍କୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11 ସହରାଞ୍ଚଳରେ 24 ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17 ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲ୍ଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇଟି ଲେଖାଏଁ ନାହକ ଚକରେ ଅଖ ଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ୍ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ, ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି, କାଜୁ ଉତ୍ପାଦନ ବୃଦ୍ଧି, ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ଠାରେ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି।

0: ଗସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି 3ଟିଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା, ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜିକୃତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ

0: ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବର୍ଷ ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ଟଙ୍କା ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2 ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ତାରିଖ ସୁଦ୍ଧା 58.9 କୋଟି ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜିକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27.45 କୋଟି ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19.30 କୋଟି ପଞ୍ଜିକରଣ ହୋଇଥିବାବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667.52 କୋଟି ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18-40 ବର୍ଷ ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହି ଯୋଜନାର ପଞ୍ଜିକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000-5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜିକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି 3ଟିଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଆଉ ଅଟଲ ପେନ୍ସନ୍ ଯୋଜନାକେ ଆଜି ପୁର୍ଲା 11 ବଛର। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବା ଘୂର୍ଣ୍ଣିବଳୟ ଆଇବା ସୋମବାର ଲଘୁଚାପ ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା।

0: ଏଥର ପୁରା ଖବର। ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ହୋଇଥିବା ଶପଥ ଗ୍ରହଣ ସମାରୋହଟି ରାଜ୍ୟପାଳ ଆର୍ଏନ୍ ରବି ଶ୍ରୀ ଅଧିକାରୀଙ୍କୁ ପଦ ଆର୍ ଗୋପନୀୟତାର ଶପଥ ପାଠ କରାଇଛନ୍। ବିଜେପି ପହିଲା ଥର ଲାଗି ପଶ୍ଚିମବଙ୍ଗର ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଆଉ ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହିତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍। ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଏନ୍ଡିଏ ଆର୍ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର 2 ନମ୍ବର ୟୁନିଟ୍ ଅଶୋକନଗରନ ଥିବାର ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 11 ତାରିଖ ସୋମବାର ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହେବା, ରାଜ୍ୟ ହେଉଥିବା ଜବର ଖରାକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ଗୁଜରାଟର ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷର ପୂର୍ତ୍ତି ଅବସରରେ ସୋମନାଥ ଅମୃତ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାର୍କେ ଥିବାର ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ସୋମବାର ଦିନ ସୋମନାଥ ମନ୍ଦିର ଯିବେ। 1026 ମସିହାତି ସୋମନାଥ ମନ୍ଦିର ଉପରେ ପହିଲା ଥର ଆକ୍ରମଣ ହୋଇଥିଲା। ଏ ବଛର ଇତାର ହଜାରେ ବଛର ପୂରା ହୋଇଛି। 1951 ମସିହାତି ସୋମନାଥ ମନ୍ଦିର ଫେର୍ ଖୋଲିଥିଲା। ଏ ବଛର ଇତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଭାରତର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାତି ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହିଲା ଭାବେ ସୋମନାଥ ମନ୍ଦିର ଗୋଟିଏ ପବିତ୍ର ଜାଗାର ମାନ୍ୟତା ପାଇଛି। ବୌଦ୍ଧ ଜିଲ୍ଲାର ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷର ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀନ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ 3 ରଥଥି ଚକ ଅଖ ଡେରା ନୀତି ସରିଛି। ସକାଳ ଧୂପ ନୀତି ଶେଷ ହେବା ଋତୁରୁ ଘଣ୍ଟ ଛତା ବିଜେ କାହାଳୀ ସାଙ୍ଗେ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ 3 ରଥ ଲାଗି ଆଜ୍ଞାମାଳକେ ରଥ ଖଳାନ ବିଜେ କରବା ଋତୁରୁ 3 ରଥର ଚକ ସାଙ୍ଗେ ଅଖ ସଂଯୋଗ କରାଯାଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ରାତ୍ର ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍,
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତିକି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର, ସେହି ବୈସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ବାହାର ଚନ୍ଦନଯାତ୍ରା ଉତ୍ତରୁ ଆଇବା 10 ଆର୍ 11 ତାରିଖ 2 ଦିନ ଧରିକରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ରତ୍ନ ଅଳଙ୍କାର ଗନ୍ତିମନ୍ତି କାମ ଫେର୍ ଘାଏ ମୂଲ ହେବା ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍। ମହାପ୍ରଭୁଙ୍କର ବାହାର ଚନ୍ଦନଯାତ୍ରା ଓ ଆଜି ହେଉଥିବାର ଭଉଁରୀ ନୀତି ଲାଗି ଗନ୍ତିମନ୍ତି କାମ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ 14 ତାରିଖରୁ ମୂଲ ହୋଇଥିବାରି କାମଥି ଏପତକ 100ରୁ ଅଧିକ ଅଳଙ୍କାର ଗନ୍ତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫ ତିଆର ମାର୍ଗଦର୍ଶିକା ଅନୁସାରେ ଗନ୍ତି କାମ କରାଯାଉଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାର ଆଉ ସମୟାଥି ଆର୍ଥିକ ସାହାଯ୍ୟ ଲାଗି ମୂଲ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକେ ଆଜି 11 ବର୍ଷ ପୂରା ହୋଇଛି। 2015 ମସିହାତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା, ଅଟଲ ପେନ୍ସନ୍ ଯୋଜନା ବାଗିର 3 ସାମାଜିକ ଯୋଜନାକେ ପଶ୍ଚିମବଙ୍ଗ କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଏ ବାବଦେ ଶୁଣୁନ୍ ଗୋଟେ ଉପସ୍ଥାପନା।
2: ଦେଶର ଅଣସଂଗଠିତ ବର୍ଗ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବା ଲାଗି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଆଉ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକେ କାର୍ଯ୍ୟକାରୀ କରାଯାଉଛି। ସେନ୍ତା ବୃଦ୍ଧାବସ୍ଥାତି ଆର୍ଥିକ ସାହାଯ୍ୟ ଲାଗି ଅଟଲ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଆର୍ଥିକ ସେବା ଦେବାଟା ଯୋଜନାମାନଙ୍କର ମୁଖ୍ୟ ଲକ୍ଷ୍ୟ ଆଏ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାର କେନ୍ସି ହିତାଧିକାରୀଙ୍କର

ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର। ରାଜ୍ୟର ସବୁ ଜିଲ୍ଲାନ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ତରଫରୁ ଦୁଇ ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଆଉ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଦେଖରେଖ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନ କରାଯାଇଛି। ଓଡ଼ିଶା ହାଇକୋର୍ଟ ପରିସନ୍ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 115 ମାମଲାର ସମାଧାନ ହେବାର ସହିତ 9,68,11,334 ଟଙ୍କା କ୍ଷତିପୂରଣ ଦିଆଯାଇଛି। ଲୋକ ଅଦାଲତଟି ହାଇକୋର୍ଟର 11 ଜଣ ବିଚାରପତି ଭିନ୍ ଭିନ୍ ମାମଲାର ଶୁଣାଣି କରିଛନ୍। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଦୁଇ ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଅଦାଲତଟି ମୋଟ 5,796 ମାମଲାର ଆପୋଷ ସମାଧାନ କରାଯାଇଛି। ଏଥି ପାରିବାରିକ ଦେୱାନୀ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଖାଉଟି ଆଉ ରାଜସ୍ୱ ମାମଲା ସାମିଲ ଥିଲା। ପାଖାପାଖି 1,83,00,000 ଟଙ୍କାର ଆପୋଷ ସମାଧାନ କରାଯାଇଛି। ଭାରତ ଗଲାକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଏମ୍ଆଇ ଆର୍ଭି ସିଷ୍ଟମ ସହିତ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ଭିନ୍ ଭିନ୍ ପେଲୋଡ୍ ସହିତ ଭାରତୀୟ ମହାସାଗରୀୟ ଅଞ୍ଚଳର ବ୍ୟାପକ ଭୌଗୋଳିକ ଇଲାକା ନଥିବାର ଭିନ୍ ଭିନ୍ ଲକ୍ଷ୍ୟକେ ସଠିକ୍ ଭାବେ ଭେଦ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆର୍ଡିଓ, ଭାରତୀୟ ସେନା ଆଉ ଶିଳ୍ପ ସଂସ୍ଥାକେ ଏହି ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍। ସେ କହିଛନ୍, ଏମ୍ଆଇଆର୍ଭି କ୍ଷମତା ଏହାଦେ ବଢ଼ୁଥିବା ସୁରକ୍ଷା ଆହ୍ୱାନ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଲାଗି ବହୁତ ବଡ଼ ଭୂମିକା ନେବା। ବଦଲୁଥିବାର ଜନସଂଖ୍ୟା ପରିସ୍ଥିତିକେ ନଜରଥି ରଖିକରି ଆଇନ ବ୍ୟବସ୍ଥାକେ ସମୟ ଉପଯୋଗୀ କରବାର ଉପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜୋର୍ ଦେଇଛନ୍। ଆଜି ଭୁବନେଶ୍ୱରର ଆଇନ ବିଭାଗ ୟୁଏନ୍ଏଫ୍ପିଏର ମିଲିତ କର୍ମଶାଳାଥି ଯୋଗ ଦେଇକରି ସେ କହିଛନ୍, ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ପୂରା କରବାର ଲାଗି ଆଇନଟି ସୁଧାର ଆଣବାର ବହୁତ ଜରୁରୀ ହେ। ମହିଳାମାନଙ୍କର ସୁରକ୍ଷା ଲାଗି 7 ମହିଳା ଫାଷ୍ଟ୍ରାକ୍ କୋର୍ଟ ଆଉ ସାଇବର ଅପରାଧର ମୁକାବିଲା ଲାଗି 5 ସ୍ୱତନ୍ତ୍ର ସାଇବର କୋର୍ଟ ସ୍ଥାପନା କରବାରକେ ରାଜ୍ୟ ସରକାର ବିଚାର କରୁଛନ୍। ଗ୍ରାମାଞ୍ଚଳର ଜନଜାତୀୟମାନଙ୍କ ଲାଗି ସ୍ଥାନୀୟ ଭାଷାଥି ଆଇନଗତ ସଚେତନତା କାର୍ଯ୍ୟକ୍ରମ କରବାର ସହିତ ଯୁବକୈନ୍ଦ୍ରିକ ନୀତି ପ୍ରଣୟନ ଉପରେ ବିଲ୍ ସରକାର ବିଚାର କରୁଛନ୍। ଓଡ଼ିଶା ଜଳ ନିଗମ ୱାଟକୋ ନିଜର ଅଧୀନତି ଥିବାର 29 ସହରାଞ୍ଚଳନ 100% ଘରୋଇ ପାଇପ୍ ଜଳ ସଂଯୋଗକେ ସୁନିଶ୍ଚିତ କରିକରି ଗୋଟିଏ ଐତିହାସିକ ସଫଳତା ହାସଲ କରିଛି। ଭୁବନେଶ୍ୱରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତା ଦେଇ ହୋଇଥିବାର ଗୋଟିଏ ସମୀକ୍ଷା ବୈଠକଟି ଏହି ସୂଚନା ଦିଆଯାଇଛି। ଏହାଦେ 11 ସହର 24 ଘଣ୍ଟିଆ ସଫା ପିଇବାର ପାଇଁ ଯୋଗାଣ ଚାଲିଥିବାର ବେଳେ ଅଲଗା 17 ସହର ଇତାର ସମ୍ପ୍ରସାରଣ କାମ ଜାରି ରହିଛି। 2026-27 ଆର୍ଥିକ ବର୍ଷରେ ଜଲ୍ ଆର୍ ସ୍ୱେରେଜ୍ ଭିଭିଭୂମି ବିକାଶ ଲାଗି 920 କୋଟି ଟଙ୍କାର କାର୍ଯ୍ୟ ଯୋଜନା ତିଆରି ହୋଇଥିବାର ୱାଟକୋ ତରଫରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଇବା ସୋମବାର ତକ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜ୍ୟରେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଲ ପେନ୍ସନ୍ ଯୋଜନାକେ ଆଜି ପୁରା 11 ବର୍ଷ। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି ଦୁଇ ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବା ଘୂର୍ଣ୍ଣିବଳୟ ଆଇବା ସୋମବାର ଲଘୁଚାପଟି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜିର ଆଞ୍ଚଳିକ ଖବର ଇନଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ
1: ନାହିଁ। ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିପାରିବେ ଜିଲ୍ଲା ହଲଚଲ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନି। ରିଲେ କରୁଛୁ ଆକାଶବାଣୀ କଟକରୁ।
2: ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର। ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର କାଜିପେଟ୍ ବିଜୟୱାଡ଼ା ମଲ୍ଟିଟ୍ରାକିଂ ପ୍ରକଳ୍ପ ଏବଂ ରେଳ ବାଇପାସ୍ ଅଧୀନରେ କାଜିପେଟ୍ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ୍ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ ବଲହରଶାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବାବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ୍ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି, ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ବର୍ଷ ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିସବୁ ଯୋଜନା ବିଶେଷକରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ସର୍ବାଧିକ 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡୀଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ୍ ରସିଦ ପୈଠ କରି ଜାଲ୍ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ ଜିଏସ୍ଟି ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4ର୍ଥ ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।
0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଏବଂ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ଜଗନ୍ନାଥ ମନ୍ଦିରରେ ପହଞ୍ଚ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ସୁଭଦ୍ରା ମା'ଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିବା ସଭାକାର୍ଯ୍ୟରେ ଉଭୟ ଯୋଗ ଦେଇଥିଲେ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ କିସ୍ତି ଓ ଅନ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେ କହିଥିଲେ
4: ଜିଲ୍ଲାର ଯେଉଁମାନେ ବିଧାୟକ ଅଛନ୍ତି, ଯେଉଁମାନେ ସାଂସଦ ଅଛନ୍ତି, ଯେଉଁମାନେ ପିଆର୍ଆଇ ମେମ୍ବର ଅଛନ୍ତି, ଇଏ ସମସ୍ତଙ୍କୁ ନେଇକରି ଏବଂ ଅଞ୍ଚଳବାସୀଙ୍କୁ ନେଇକରି ଏ ଅଞ୍ଚଳର ବିକାଶ କେମିତି ହେବ, ଗୁଡ଼ିଏ ପଦକ୍ଷେପ ଆମେ ନେଇସାରିଛୁ। ଗୁଡ଼ିଏ ପଦକ୍ଷେପ ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦେଖିବ। ରାସ୍ତାଘାଟର ବିକାଶ, ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ରାସନ କାର୍ଡ ପହଞ୍ଚାଇବା, ସୁଭଦ୍ରା ଯୋଜନା ପହଞ୍ଚାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏ ଅଞ୍ଚଳର ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଯୋଉ ଖସଡ଼ା ପ୍ରସ୍ତୁତ ହେଇଛି ଏବଂ କାମ ଆରମ୍ଭ ହୋଇଛି, ମୋତେ ଲାଗୁଛି ବିକାଶର ନୂତନ ଦିଗ୍ବଳୟ ଆଗାମୀ ଦିନରେ ଖୁଟିଆ ଅଞ୍ଚଳ ଦେଖ।
3: ଜିଲ୍ଲାସ୍ତରୀୟ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟ୍କୁ ଲୋକାଭିମୁଖୀ କରିବା। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ। ଏହା କେବଳ ଆୟ ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସାମଗ୍ରିକ ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡ୍ମ୍ୟାପ୍। କୋରାପୁଟ ଜିଲ୍ଲା ପାଇଁ ବଜେଟ୍ରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡ଼ିଶାର ବଜେଟ୍ରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। କୋରାପୁଟ ସଦର ମହକୁମାରେ ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପୁଷ୍ପମାଲ୍ୟ ସମର୍ପଣ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ୍ଠାରେ ନାରୀଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ବବିତା ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନାରୀଶକ୍ତି କିପରି ସଶକ୍ତ

0: ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ସଚେତନ କରିଥିଲେ। ପୂର୍ବରୁ ସ୍ଥାନୀୟ ଡିଏନ୍କେ ଆମ ପାଠାଗାରଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ୍ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ କୋଟପାଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ଜିଲ୍ଲା ପରିଷଦ ସଭାପତି ସୁସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ସବର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଖରିଫ୍ ଋତୁର ପ୍ରଥମ କିସ୍ତି ବାବଦକୁ 99,907 ଚାଷୀଙ୍କୁ 17,98,14,000 ଟଙ୍କା ପ୍ରଦାନ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଓ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍କୃତିଚାରଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲା ହର୍ଟ୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନୀ ଶୋଭାର ଭଣ୍ଡାର। ସେ ସ୍ନେହମୟୀ, ଶାନ୍ତିମୟୀ ଆଉ ସୌନ୍ଦର୍ଯ୍ୟମୟୀ। ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ। ଏସିଆ ମହାଦେଶର ସର୍ବବୃହତ ତଥା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି ଏହି ଚିଲିକା। ବିଶ୍ୱର ଏହି ଅନ୍ୟତମ ପକ୍ଷୀ ତୀର୍ଥ, ପ୍ରକୃତିର ଗନ୍ତାଘର ଚିଲିକା ଆମ ମନରେ ଭରି

0: असुमारी स्वप्न आउ संभावना ओडिशार खोर्धा पुरी ओ गंजाम जिल्ला मध्यरे थिले मध्य एहार तीनि चतुर्थांश खोर्धा एवं पुरी जिल्लारे देखिबाकु मिलिथाए। एहार चतुष्पार्श्वरे थिबा 132 ग्रामर 200,000 मत्स्यजीवींकर जीवन आउ जीविका एई चिलिकारु आरंभ आउ शेष होइथाए। 225 प्रकारर माछ चिंगुडी कंकड़ा आउ जलचर जीव मानक सह मत्स्यजीवी मानकर प्रतिदिनर भाव दियनिया। काही केउ कालरु पारंपरिक भाव माछ धरी जीवन जीवार पथे एहा एक सूक्ष्मतम कला सेई मानक पाई। भूगोलविद मानक मतरे पृथ्वीर प्राकृतिक परिवर्तन समयरे भूस्खलन जोगु एहा बंगोपसागररु एक बाली बंध द्वारा विच्छिन्न होई लवणाक्त ह्रदरे परिणत होइथिला। एथि सहित एहार चतुष्पार्श्वरु छोट बड़ नई नालार जल एहा देहरे मिसी लवणाक्तर मात्रा को समतुल करी एवं स्वतंत्र धरणर जलजीव सृष्टि करिबारे हिची सहायक। चिलिकार समग्र क्षेत्र फलरु एहार पूर्व उपकूल ठारु कम दूररे थिबा प्राय 15.53 वर्ग किलोमीटर को नळबण बा पक्षी अभयारण्यर मान्यता मिलिछि। विशेषकर शीत दिन रंग बेरंगर विदेशागत पक्षी कलर पर फाटी पड़ता चिलिका अंचल। प्रकृति प्रदत्त यह विभाग सुरक्षा एवं संरक्षण आम मान प्रथम आउ प्रधान कर्तव्य होगा उचित। श्रोता बंधु, ए जैव विविधतार सुरक्षा हेउ आज अनुचिंता। एहि परिप्रेक्षीरे आज बनानी कार्यक्रम चिलिका को नहीं रही एक स्वतंत्र आलोचना। आलोचनार विषय हेउछि पक्षी मानक नळबणर सुरक्षा। ए विषय आलोचना करुछंती खोर्धा जिला बालुगा चिलिका वन्य प्राणी वन खंडर सहकारी वन संरक्षक प्रणव कुमार महंती। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଦୁର୍ଗା ମାଝୀ। ତେବେ ଆସନ୍ତୁ ଶୁଣିବା ଆଲୋଚନା ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା।
1: ପ୍ରଣବ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଆମେ ଆଜି ଆଲୋଚନା କରିବା, ବିଶେଷ କରି ଶୀତ ଦିନ ଆସିଲେ ପକ୍ଷୀମାନଙ୍କର ଆଗମନ ହୁଏ, ବିଦେଶାଗତ ପକ୍ଷୀ, ଏବଂ ସେଠି ସ୍ୱତନ୍ତ୍ର ଗୋଟିଏ ନଳବଣ ମଧ୍ୟ ରହିଛି। ତେଣୁ ନଳବଣର ତାର ବିଶେଷତ୍ୱ ମଧ୍ୟ ଅଲଗା। ତେଣୁ ସେଇ ନଳବଣ ରହିଛି ବୋଲିକି ପକ୍ଷୀମାନେ ମଧ୍ୟ ଆସୁଛନ୍ତି। ତେଣୁ ନଳବଣର ସୁରକ୍ଷା ମଧ୍ୟ ନିହାତି ଜରୁରୀ। ନଳବଣ ସୁରକ୍ଷା ରହିଲେ ପକ୍ଷୀମାନେ ସୁରକ୍ଷିତ। ତେବେ ସେହି ଦୃଷ୍ଟିକୋଣରୁ ତାର ଯେଉଁ ଅଞ୍ଚଳ ପରିବ୍ୟାପ୍ତ ରହିଛି ସେ ବିଷୟରେ ଟିକେ ଧାରଣା ଦେବି ଶ୍ରୋତାବନ୍ଧୁ।
2: ନଳବଣକୁ ଆମର ସାଧାରଣତଃ ସେହି ଅଞ୍ଚଳର ଲୋକମାନେ ଜାଣିଛନ୍ତି। ଏହା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ଗୋଟିଏ ଅଭୟାରଣ୍ୟ, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ଚିଲିକା ବନ୍ୟପ୍ରାଣୀ ଅଭୟାରଣ୍ୟ।
1: ଆଚ୍ଛା।
2: କିନ୍ତୁ ସାଧାରଣତଃ ଭାବରେ ସେଠି ଯେଉଁ ଅଞ୍ଚଳରେ ଲୋକମାନେ ସେଠି ଚଳପ୍ରଚଳ କରୁଛନ୍ତି, ତଥା ଆମ ଓଡ଼ିଶା ତଥା ବାହାରେ ବି, ଏହାକୁ ସାଧାରଣ ଭାବରେ ଲୋକମାନେ ନଳବଣ ବୋଲି ଜାଣିଛନ୍ତି। ଏହି ନଳବଣ 1987 ଡିସେମ୍ବର 7 ତାରିଖରୁ ଅଭୟାରଣ୍ୟ ରୂପେ ନୋଟିଫିକେସନ ହେଇଛି।
1: ଆଚ୍ଛା। ଘୋଷିତ ହେଲା,
2: ଘୋଷିତ ହେଇଛି। ଚିଲିକା ହ୍ରଦର କ୍ଷେତ୍ରଫଳ ହେଉଛି 950 ପ୍ରାୟ 1000 ବର୍ଗ କିଲୋମିଟର। ତେଣୁ ସେ 950 1000 ବର୍ଗ କିଲୋମିଟର ମଧ୍ୟରୁ ନଳବଣର କ୍ଷେତ୍ରଫଳ ହେଉଛି କେବଳ ମାତ୍ର 15.53 ବର୍ଗ କିଲୋମିଟର।
1: ଆଚ୍ଛା। ତାମାନେ ସେଇ ଅଞ୍ଚଳଟା ନଳବଣରେ ପରିପୂର୍ଣ୍ଣ
2: ନାହିଁ, ଯଦିଓ ନାଁଟା ତାର ନଳବଣ।
1: ଆଜ୍ଞା।
2: ଅତୀତରେ ଏଇ ଜାଗାଟା ନଳ ଘାସ ଦ୍ୱାରା ପରିପୂର୍ଣ୍ଣ ଥିଲା, ତେଣୁ ସେ ନାଁଟା ନଳବଣ ଥିଲା। କିନ୍ତୁ ବର୍ତ୍ତମାନ ଯଦି ଆପଣ ଯିବେ ନଳବଣକୁ, ନଳ ଘାସ ଆଦୌ ସେଠି ନାହିଁ।
1: ଆଚ୍ଛା। ତାର ଗୋଟେ ସ୍ୱତନ୍ତ୍ର ପ୍ରଜାତିର ସେ ଗଛ ସେଟା ଲୁପ୍ତ ହେଇଯାଇଛି?
2: ନାଇଁ, ସେଠୁ ଲୁପ୍ତ ହେଇଯାଇଛି, କିନ୍ତୁ ଚିଲିକାରେ ନଳ ଘାସ ବର୍ତ୍ତମାନ ଗୋଟିଏ ବଡ ସମସ୍ୟା ସୃଷ୍ଟି କରିଛି, ଯୋଉଟାକି ବର୍ତ୍ତମାନ ଆମର ଚିଲିକା ଡେଭଲପମେଣ୍ଟ ଅଥରିଟି ଇରାଡିକେସନ ପାଇଁ ତାର ବ୍ୟବସ୍ଥା କରୁଛନ୍ତି।
1: ଆଚ୍ଛା। ପକ୍ଷୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସୁଥିବେ ଆପଣଙ୍କର?
2: ହଁ, ପ୍ରତ୍ୟେକ ବର୍ଷ ଶୀତ ଦିନେ ଆମର ଗୋଟେ ନିର୍ଦ୍ଦିଷ୍ଟ ସମୟ ଆମେ ଏଠି କହିପାରିବା ଯେ ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣମୀ ଦିନ ପ୍ରାୟ ବିଦେଶରୁ ପକ୍ଷୀମାନେ ଆସି ଏ ନଳବଣରେ ପହଞ୍ଚିଥାନ୍ତି, ଏବଂ ପୁରା ଶୀତ ଦିନଟି ଏ ନଳବଣରେ ସେମାନେ ଅବସ୍ଥାନ କରନ୍ତି। ତାଙ୍କର ଫେରିଯିବାର ସମୟ ମଧ୍ୟ ନିର୍ଦ୍ଦିଷ୍ଟ ଅଛି, ଯୋଉଟାକି ଆମେ କହୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ଦିନ ଠିକ୍ ସେମାନେ ତାଙ୍କର ଆସିଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ନଳବଣରେ।
1: ପ୍ରଣବ, ଏଠି ମନରେ ପ୍ରଶ୍ନ ଆସୁଛି, ବିଶେଷ କରି ଶୀତ ଦିନେ ଏଇ ଯୋଉ ପକ୍ଷୀମାନେ ସବୁ ଆସୁଛନ୍ତି, ଦେଶ ବାହାରୁ ସବୁ ଆସୁଛନ୍ତି, ସେମାନେ କୋଉଠୁ ଆସୁଛନ୍ତି, କାହିଁକି ନିର୍ଦ୍ଦିଷ୍ଟ ଭାବରେ ଚିଲିକା ଏ ଯୋଉ ନଳବଣକୁ ଆସୁଛନ୍ତି, ସେ ବିଷୟରେ ଟିକେ ଧ୍ୟାନ ଦେବେ?
2: ହଁ, ଭଲ ପ୍ରଶ୍ନଟି ଆପଣ ପଚାରିଛନ୍ତି। ଦେଖନ୍ତୁ, ଏମାନେ ସବୁ ଯୋଉ ଆସୁଛନ୍ତି ଦେଶ ବାହାରୁ, ସେସବୁ ଜାଗା ଗୁଡ଼ିକର ହେଲା ଆପଣଙ୍କର ସାଇବେରିଆ, ମଙ୍ଗୋଲିଆ, କାଜାକସ୍ତାନ, କାସ୍ପିଆନ ସାଗର ଏସବୁ ଅଞ୍ଚଳରୁ ସେମାନେ ପ୍ରାୟ ଆସୁଛନ୍ତି। ସାଇବେରିଆ କିମ୍ବା ମଙ୍ଗୋଲିଆ ବା କାଜାକସ୍ତାନ ଏ ଅଞ୍ଚଳକୁ ଆମେ ଯଦି ଦେଖିବା, ଦେଖିବେ ଶୀତ ଦିନେ ସେଠି ପ୍ରାୟ ତୁଷାରପାତ ହୁଏ।
1: ଆଜ୍ଞା,
2: ତୁଷାରପାତ ହେବା ଫଳରେ ସେଠି ଦେଖିବେ ସ୍ଥଳଭାଗଟା ପ୍ରାୟ ଆପଣଙ୍କର ବରଫାବୃତ ହୋଇଯାଏ। ତେଣୁ ଏଇ ଯେଉଁ ଚଢ଼େଇ ମାନେ ସେଠି ରୁହନ୍ତି ବା ପକ୍ଷୀମାନେ ରୁହନ୍ତି, ସେମାନେ ଆଉ ତାଙ୍କର ଖାଦ୍ୟ ପ୍ରଚୁର ପରିମାଣରେ ମିଳେ ନାହିଁ। ସେ ଖାଦ୍ୟ ସଂଗ୍ରହରେ ତାଙ୍କର ଯେଉଁ ଏଇ ବରଫ ଯେଉଁ ବ୍ୟାଘାତ ସୃଷ୍ଟି କଲା, ତେଣୁ ସେମାନେ କ'ଣ କରନ୍ତି ତାଙ୍କର ସ୍ଥାନ ପରିବର୍ତ୍ତନ କରି ଯେଉଁଠି ଭଲ ଖାଦ୍ୟ ବା ଯଥେଷ୍ଟ ଖାଦ୍ୟ ମିଳୁଥିବ ସେହି ସ୍ଥାନକୁ ସେମାନେ ପ୍ରାୟ ମାଇଗ୍ରେଟ୍ କରିକି ଯାଇଥାନ୍ତି।
1: ଆଚ୍ଛା, ତାମାନେ ବର୍ଷ ବର୍ଷ ଧରିକି ଏଇଭଳି ପ୍ରକୃତିର ନିୟମ ଭିତରେ ସେମାନେ ବନ୍ଧା ହେଇଛନ୍ତି, ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଆସିକି ଚିଲିକା ନଳବଳରେ ଆସିକି ପହଞ୍ଚୁଛନ୍ତି। ତେବେ ଯେଉଁ ପକ୍ଷୀ ସବୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ ଯେମିତି ବାହାରୁ ବା ଆମର ବିଦେଶଗତ ପକ୍ଷୀ ଆସୁଛନ୍ତି, ସେଇଭଳି ଆମ ଦେଶ ଭିତରୁ ପକ୍ଷୀ ବି କିଛି ଆସୁଛନ୍ତି କି?
2: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଲେ ଏଠି। ଖାଲି ଯେ ପକ୍ଷୀମାନେ ଆମର ଦେଶ ବାହାରୁ ଆସୁଛନ୍ତି ତା ନୁହେଁ, ଦେଶ ଭିତରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଆମର ଦେଖିବେ ଯଦି ଆପଣ କାଶ୍ମୀରର ଦାଲ ହ୍ରଦ, ଦାଲ ହ୍ରଦରୁ ମଧ୍ୟ ଆମର କିଛି ଡକ୍ ଭେରାଇଟି ବା ବତକ ଜାତୀୟ ଚଢ଼େଇ ମଧ୍ୟ ଆମର ଏଇ ନଳବଣକୁ ଆସିଥାନ୍ତି।
1: ଆଚ୍ଛା,
2: ଆଉ ଗୋଟେ ଉଦାହରଣ ମୁଁ ଦେଇପାରେ ଏଠି, ଆମର ଦେଖନ୍ତୁ ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯେଉଁ ଏରା ପକ୍ଷୀ ଯେଉଁ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢ଼େଇ ଗୁଡ଼ା ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଣକୁ।
1: ଏ ଯେଉଁ ନଳବଣକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁ କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
2: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ ଏହା ହେଉଛି ଗୋଟେ ସବମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିଲାକୁ ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
1: ଆଚ୍ଛା, ଜଳମଗ୍ନ
2: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏ ଯେଉଁ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହାଫଳରେ କଣ ହୁଏ ନା, ଯେଉଁ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହୋଇଥାଏ।
1: ଆଚ୍ଛା,
2: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ ପୋକଠୁ ଆରମ୍ଭ କରି ଯେଉଁ କଣ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏ ଯେଉଁ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯେଉଁ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
1: ଆଚ୍ଛା,
2: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
1: ଆଜ୍ଞା,
2: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢି ଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ମସିହାରୁ ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇ ପାରିବ ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ ଏବଂ ପ୍ରକୃତିର ଯେଉଁ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯେଉଁ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯେଉଁ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା ଦେଇପାରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ୍ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅ?
2: ଯେଉଁ ପକ୍ଷୀମାନେ ଆମ ନଳବଣକୁ ଆସନ୍ତି, ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଟା ମୁଁ କହିଲି ଆଗରୁ ସ୍ଥାନୀୟ ଭାବରେ ମିଳୁଥିବା ଯେଉଁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବଜନ୍ତୁ ହୁଅନ୍ତୁ, ତାଙ୍କରି ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯେଉଁ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟେ କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯେଉଁ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି ସେମାନେ ଯେଉଁ ଆମର କାଦୁଅକୁ ଖୁମ୍ପିକି ଯେଉଁ ଖାଆନ୍ତି, ସିଏ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକର୍ଣ୍ଣିଆ ସାଲିକର୍ଣ୍ଣିଆକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଠି ତାର ବ୍ୟବସ୍ଥା କରିଥାଉ। ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି, ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ। ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଏଠି ନ ଆସନ୍ତି, ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନଉ ବା ଯେଉଁ ପଦକ୍ଷେପ ଆମେ ନଉ, ସେଗୁଡ଼ିକ ହେଲା ଆମର କ'ଣ ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ, ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି।
1: ତା
2: ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍,
1: ପଶୁ ରୋଗ ଗବେଷଣା କେନ୍ଦ୍ର,
2: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହୋଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ କଲେକ୍ସନ କରନ୍ତି ଏବଂ ସେ ସାମ୍ପଲକୁ ଆମେ କ'ଣ କରୁ ନା ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଲାବୋରେଟୋରୀ ବା HSADL, ତାକୁ ଆମେ ସେଠି ପଠାଉ।
1: ଆଚ୍ଛା,
2: ସେଠି ପଠାଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହବ, ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ, ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ, ପ୍ରତିଷେଧକ ବ୍ୟବସ୍ଥା ସବୁ

0: ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଳକୁ ଆସୁଛନ୍ତି ସେଠି ରହୁଛନ୍ତି, ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ, କାହିଁକିନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି, ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ, ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ। ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧ୍ୟାନ ଦେବେ।
1: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ, ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950ରୁ ପ୍ରାୟ 1000 ବର୍ଗ କିଲୋମିଟର। ସେମାନେ ସବୁ ଜାଗାରେ ମାଛ ଧରିପାରିବେ। ସେଇ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର, ଯୋଉଟାକି ଆମର ନଳବଣ ବୋଲି କହୁଛୁ। କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି, ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀମାନଙ୍କ ନଜର ଥାଏ, ଯଦି ଆମେ ଆଦେହରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଠୁ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା, ସେଇଟା ହିଁ ତାଙ୍କର ପ୍ରବୃତ୍ତି।
0: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି, ପରିବେଶ ସେଭଳି ରହିଛି, ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀମାନେ ସେଠି ଆକର୍ଷିତ ହେଇକି
1: ଆସୁଛନ୍ତି ନିଶ୍ଚୟ।
0: ଆଚ୍ଛା,
1: ତା ଛଡ଼ା ଆମର ପକ୍ଷୀ ଶିକାରୀ, ସବୁ ଲୋକଙ୍କର ଗୋଟେ ଲାଳସ ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ, ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି। ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ, ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା, ଏ ନଳବଣ ଚାରିକର ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି। ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି, ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ, ତା ଛଡ଼ା ଆଉ 20 ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହେଇକି ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗିକି ରହିଥାନ୍ତି। ସେମାନଙ୍କ ଜଗିକି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି। ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ, କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ, ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ସେମାନେ ରହୁଛନ୍ତି, ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି।
0: ଆଚ୍ଛା, ଯୋଉ ୱାଚ୍ ଟାୱାର ଆପଣ କହିଲେ 3, 15.53 ଯୋଉ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯୋଉ ଅଭୟାରଣ୍ୟ ରହିଛି, ପକ୍ଷୀ ଅଭୟାରଣ୍ୟ ଯୋଉଟା ଆମେ କହୁଛେ ନଳବଣର, ପ୍ରକୃତିରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ ଜାଗାରେ ଚିହ୍ନି ପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
1: ନିଶ୍ଚୟ, ସୁରକ୍ଷା ବାହିନୀ ଅଛନ୍ତି, ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି। ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି। ତେଣୁ ଯୋଉ ଲୋକ ନଳବଣର ପରିସୀମା ଭିତରେ ପ୍ରବେଶ କଲା ସେମାନେ ସେଇ ବାଉଣ୍ଡ୍ରି ଧରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା, ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି, ଯନ୍ତ୍ରଚାଳିତ ଡଙ୍ଗା ଅଛି, ଡଙ୍ଗାକୁ ଚଲାଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି। ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି। ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସେଟା ପ୍ରଚଳିତ, ତାହାର ବିଭିନ୍ନ ଧାରା ସବୁ ଅଛି, ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି।
0: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ, କୌଣସି ଅନୁପ୍ରବେଶ କରାଯାଇପାରିବ ନାହିଁ ସେ ଅଞ୍ଚଳକୁ,
1: ନା କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି, କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାପ।
0: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ, ତାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ତେଣୁ ସେ ଯେଉଁ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା, କାହିଁକିନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର, ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି, ସେମାନେ ଦେଖିବେ କେମିତି, ଉପଭୋଗ କରିବେ କେମିତି?
1: ଦେଖନ୍ତୁ ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲରେ ଅଛି ତାଙ୍କର କ୍ୟାମ୍ପ, ଡଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯୋଉ ପର୍ଯ୍ୟଟକମାନେ ଯାହାନ୍ତି ନଳବଣକୁ ଦେଖିବା ପାଇଁ ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ, ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି, ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି। ତା ଛଡ଼ା ଆପଣ ଦେଖନ୍ତୁ ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡ୍ରି ନାହିଁ, ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡେ ଚଢ଼େଇ ଭର୍ତ୍ତି ହେଇଥିବେ। ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ, ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି। ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣ ବାହାରେ ମଧ୍ୟ ସେତିକି ଚଢ଼େଇ ହେଇଥାନ୍ତି। ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରୁ। ଏହାଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି, ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ କମ୍ପ୍ଲେକ୍ସ କରାହେଇଛି, ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି। ସେଟା ପ୍ରାୟ ଅନ୍ଲାଇନ୍ରେ ଆମର ବୁକ୍ ହେଉଛି ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ, ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
0: ସିଧାସଳଖ
1: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକମାନେ ବୁକ୍ କରିବେ, ସେମାନେ ସବୁ ଯୋଉ शुल्क देबे।

0: ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖାଇବା, ଚିଲିକାର ମୁହାଣ ବୁଲାଇବା ଏବଂ ସାତପଡ଼ାରୁ ଇକୋଟୁରିଜିମ୍ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଡଙ୍ଗା ପଇସା, ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି।
1: ଆଚ୍ଛା,
0: ଯାହା ଶୁଳ୍କ ଦେଲେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖାଇବା, ମୁହାଣ ବୁଲାଇବା, ଏସବୁ ଜିନିଷ ଗୁଡ଼ା ତା ଦେହରେ
1: ଅନ୍ତର୍ଭୁକ୍ତ। ସେ ଯଦି ସିଧାସଳଖ ଅନ୍ଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ? ତାର କିଛି ବ୍ୟବସ୍ଥା
0: ଅଛି? ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ, ଆମର support@ecotourodisha.com। ଏହି ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋଟୁରିଜିମ୍ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ।
1: ଆଚ୍ଛା,
0: ୟା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନ୍ଷ୍ଟ୍ରକ୍ସନ୍ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
1: ଆଜ୍ଞା,
0: ଆପଣ ଜାଣିପାରିଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ସେ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋଟୁରିଜିମ୍ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଇଟା ମଧ୍ୟ ସେ ଅନ୍ଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଇଟା ଉପଲବ୍ଧ ହେବ।
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି ପକ୍ଷୀମାନେ, ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କଣ କହିବେ ଆପଣ?
0: ବହୁତ ବହୁତ ଭଲ ପ୍ରଶ୍ନଟେ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ। ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 ମାସରେ କି 8 ମାସରେ ଥରେ ଆମେ ଆମ ଚାକିରି ସ୍ଥଳରୁ ଆମ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକଠାକ୍ ରଖା ନ ଯାଇଥିବ, କିମ୍ବା ସେ ଘରଟାକୁ କେହି ଜଗି ନଥିବେ, ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ, କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହୋଇଯାଇଥିବ। ତେଣୁ ଆମେ ଯୋଉ 6 ମାସ କି 8 ମାସ ପରେ ଥରେ ଆମେ ସେ ଘରକୁ ଫେରିବା, ଆମ ନିଜ ଘରକୁ ଦେଖିବା ପାଇଁ, ସେ ନିଜ ଘରେ ଆଉ ସ୍ଥାନ ଆମ ପାଇଁ ରହିବନି, ଯାହାଫଳରେ ଆମେ ଆମ ଗାଁରେ ବି ମଧ୍ୟ ପରଦେଶୀ ହେଇଯିବୁ। ତେଣୁ ଠିକ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହୋଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି ଏଇ ପ୍ରଚୁର ପରିମାଣରେ ଏଇଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
1: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି। ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭୋବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କଣ କହୁଛନ୍ତି?
0: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଯୋଉ ଅତିଥି ଦେବ ହବ, ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯୋଉ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ, ଆସନ୍ତା ବର୍ଷ ଆସିବେ, ଏମିତି ବର୍ଷ ତମାମ ସେମାନେ ମଧ୍ୟ ଆସିପାରୁଥିବେ। ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋଟୁରିଜିମ୍ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନ୍ଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି। ତେବେ ଆମ ଭିତରେ ସେହି ଚେତନାଟା ରହିବା ଦରକାର, ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ, ନା କ'ଣ କହୁଛନ୍ତି? ଇକୋଟୁରିଜିମ୍, ତେଣୁ ୟାର ଆଖିରିକ ଅର୍ଥ ଯଦି ଆମେ ଚିନ୍ତା କରିବା, ଯୋଉ ପର୍ଯ୍ୟଟକ ମାନେ ଆସୁଛନ୍ତି, କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ?
0: ପ୍ରଥମ କଥା ଦେଖନ୍ତୁ, ଇକୋଟୁରିଜିମ୍, ସେଟା ଇକୋଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି, ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା। ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋଟୁରିଷ୍ଟ ହେଇକି ଆସୁଛନ୍ତି, ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ, କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକମାନଙ୍କ ପ୍ରଧାନ କର୍ତ୍ତବ୍ୟ।
1: ତେବେ ଆଉ ଗୋଟିଏ କଥା, ସେହି ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା, ସେଇ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି, ନା କ'ଣ କହିବେ? ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ନିଶ୍ଚୟ, ଆମର ସେଠି ଅଞ୍ଚଳର ଯୋଉ ଲୋକମାନେ ଅଛନ୍ତି ସେମାନେ ଏଇ ଯୋଉ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯୋଉ ବି ପର୍ଯ୍ୟଟକମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର, ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି। କିନ୍ତୁ ବନ୍ୟପ୍ରାଣୀରେ ତ ଏଠୁ ଜଙ୍ଗଲ ଭିତରୁ ବାହାରିଗଲେ ହୁଏତ ସେମାନେ ପୁଣି ଫେରିକି ଆସି ସେଠି ରହିପାରନ୍ତି, କିନ୍ତୁ ପକ୍ଷୀଟାଏ ଥରେ ଉଡ଼ିଗଲେ ଏଠି ଏ ଅଞ୍ଚଳରୁ ଗଲା, ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ସେମାନେ ରହିବେ। ତେଣୁ ସେ ଅଞ୍ଚଳର ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ये पक्षी मानक आदम डिस्टर्ब न करवा जो टूरीस्ट मैंने आस पक्षी को डिस्टर्ब न कर देखा
1: वन विभाग सहित जो कर्मचारी रही समन्वय कि अंचल सुरक्षित रखी मैंने सुरक्षित रे प्रति गुरुत्व देवा दरकार तेज जहां प्रणव बाबू आम आलोचना कले पक्षी मान नलबण सुरक्षा संपर्क आम आशा कर श्रोता बंधु मैंने कार्यक्रम शुणी अनेक कथा जापार जो मैंने जाइंट अनुभव कर प्रकृत चिलिकार जो पक्षी अभयारण्य जो कहचु नलबण से जो पक्षी अभयारण्य कहचु निश्चित भाव अनेक कथा से जापारी तेज मनरे गोटे प्रश्न आसव बाबू गत वर्ष आपणकर पूर्व वर्ष पक्षी मान आगमन रही जोटा कि यर्ष जो परेश देखा प्रकृत केमी तुलनात्मक केमी देखुचे पक्षी मान आगमन संख्या अनुसार से विषय धारणा देवे कि
0: जिते चढ़े आसती नलबण को हूँ कि चिलिका को हूँ आम प्रत्येक वर्ष जानुरी मस गोटे गणती कर आमर गला वर्ष ए चढ़ई रणती कराइला से आम देखल नलबण थे प्राय 374,000 चढ़ई थे कि नलबण बाहर 5,72,000 आलोचना प्रसंग में कही खाली जे नलबण से चढ़ई रोच नुह चिलिकार विस्तीर्ण अंचल चढ़ई रोच नलबण से तथा चिलिकार बहु पर चढ़ई था एक समय में सब जगार पक्षी गणना कर
1: देखा
0: परेश बर्तमान देखे अनुकूल अच्छी चढ़ई मानी जदि पानी गभीरता नलबण कमिजी ताले हुए तो चढ़ई संख्या नलबण निश्चय बढ़ो जदि गभीरता न कमी जदि गभीर पानी रहिला सेठी ताले चढ़ई नलबण न रही पारंती नलबण बाहर जो कम पानी थी से अंचल निश्चय देखा
1: प्रणव ए आलोचना बहुत बहुत धन्यवाद नमस्कार
0: नमस्कार।

0: କାର୍ଯ୍ୟକ୍ରମ ବନାନୀ ଶେଷ ହେଲା।
1: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ।
2: ଏତେବେଳେ ପର୍ଯ୍ୟନ୍ତ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜ ନେଲେ ଶପଥ। ଗୁଜରାଟର ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷର ପୂର୍ତ୍ତି ଅବସରରେ ସୋମନାଥ ଅମୃତ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ କରୁଛି ପ୍ରତିପାଦନ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଓଡ଼ିଶା ଉପକୂଳନୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର କରିଛି ସଫଳ ପରୀକ୍ଷଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଆଉ ଅଟଲ ପେନ୍ସନ୍ ଯୋଜନାକେ ଆଜ ପୁରିଲା 11 ବର୍ଷର। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ। ଭୁବନେଶ୍ୱର 2 ନମ୍ଘର ୟୁନିଟ୍ ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 11 ତାରିଖ ସୋମବାର ଦିନ ହେବାକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିବା ବନ୍ଦ। ରାଇଜେ 5 ସାଇବର କୋର୍ଟ ଖୋଲାଯିବା କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭାରତର ଜାତୀୟ ସଙ୍ଗୀତ ଜନଗଣ ମନର ରଚୟିତା ବିଶିଷ୍ଟ କବି ସାହିତ୍ୟିକ ଆଉ ଦାର୍ଶନିକ ଭାବେ ଜଣାଶୁଣା ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଇ ଝିଲିତେ ପାଲିତ। ଓଡ଼ିଶା ଜଳ ନିଗମ ୱାଟକୋ ନିଜର ଅଧୀନତି ଥିବା 29 ସହରାଞ୍ଚଳନ 100% ଘରୋଇ ପାଇପ୍ ଜଳ ସଂଯୋଗକେ ସୁନିଶ୍ଚିତ କରି ହାସଲ କରିଛି ଐତିହାସିକ ସଫଳତା। ବଦଲୁଥିବା ଜନସଂଖ୍ୟା ପରିସ୍ଥିତିକେ ନଜରଥି ରଖିକରି ଆଇନ ବ୍ୟବସ୍ଥାକେ ସମୟ ଉପଯୋଗୀ କରବାର ଉପରେ ଜୋର୍ ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟର ସବୁ ଜିଲ୍ଲାର ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ତରଫରୁ ଆଜି ହୋଇଛି 2 ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ। ପୁରୀନ ଶ୍ରୀକ୍ଷେତ୍ର ଭଉଁରୀଯାତ୍ରା ଅବସରରେ ଆଜି ହୋଇଛି ରଥଖଳାନ 3 ରଥଥି ଚକ ଅଖ ଡେରାନୀତି। ବଲାଙ୍ଗୀର ସିଭିଲ କୋର୍ଟ ପରିସର ହୋଇଛି ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର। ରାଇଜେ ଆଇଷ୍ଠାନୁ ପହିଲା ଥର ଲାଗି ମୂଲ ହେଲା ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବା ଘୂର୍ଣ୍ଣିବଳୟ ଆଇବା ସୋମବାର ଲଘୁଚାପଟି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଏଶ୍ରେଣୀ ମୁଖ୍ୟ ଖବର ନ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣନ୍ତୁ ଆଧୁନିକ ଗୀତ। କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଓ ସୁଦୀପ୍ତ ପ୍ରମାଣିକ। ପ୍ରଥମ ଗୀତଟି ଗାଇଛନ୍ତି ବିଷ୍ଣୁଦେବ ପଣ୍ଡା, ଗୀତରଚନା ଗୋପକୃଷ୍ଣ ନାୟକ।

ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ, ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ ଗାଇଛନ୍ତି ସୁଦୀପ୍ତ ପ୍ରାମାଣିକ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ସୁଦୀପ୍ତା ପ୍ରାମାଣିକ କଣ୍ଠରେ ତାଙ୍କର ଦୁର୍ଗାମାଧବ ପଣ୍ଡାଙ୍କ ଅନ୍ୟ ଏକ ରଚନା।

ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ ବିଷ୍ଣୁଦେବ ପଣ୍ଡା ଓ ସୁଦୀପ୍ତ ପ୍ରମାଣିକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣମାନେ ପଠେଇଥିବା ଚିଠି ସବୁକୁ ନେଇ ଆଜିର ଏହି ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଆପଣଙ୍କ ଚିଠି ସବୁକୁ ନେଇ ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ଦେଖିଲେ କୋଉ କୋଉ ଶ୍ରୋତାବନ୍ଧୁମାନେ ଚିଠି ପଠେଇଛନ୍ତି ଏବଂ କ'ଣ ଲେଖିଛନ୍ତି ସେମାନେ?
0: ଆଜ୍ଞା, ଆଜିର ପ୍ରଥମ ଚିଠିଟି ଲେଖି ପଠେଇଛନ୍ତି ଆମର ନିୟମିତ ଶ୍ରୋତା ଦ୍ୱିତୀୟ ଚନ୍ଦ୍ର ସେଠ, ପୂର୍ବତନ ସଂସ୍କୃତ ଶିକ୍ଷକ, ଲଇଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଲରିଆପାଲି, ମାଲିଡିହି, କୋଲାବିରା ଜିଲ୍ଲା ଝାରସୁଗୁଡ଼ାରୁ। ସେ ଲେଖିଛନ୍ତି, ଗତ ଶୁକ୍ରବାର ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ଅଗସ୍ତି ଭୂଏ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସଂକୀର୍ତ୍ତନ ପ୍ରଚାର କରିଥିଲେ, ତାହା ସେ ଶୁଣିଛନ୍ତି, ତାହା ଖୁବ୍ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ସେ ଲେଖିଛନ୍ତି। ତାପରେ ସେ ଲେଖିଛନ୍ତି, ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ଗୌରହରି ଖମାରୀ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ। ତାପରେ ସେ ଲେଖିଛନ୍ତି ଯେ ସୋମବାର ସନ୍ଧ୍ୟାରେ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା, ଏହି କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେଥିରେ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ମଙ୍ଗଳବାର ପୂର୍ବାହ୍ନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ, ସେଥିରେ ପ୍ରଚାରିତ ଗୀତଗୁଡ଼ିକ ଖୁବ୍ ଭଲ ଲାଗିଥିବାରୁ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ସେ ଲେଖିଛନ୍ତି ଯେ ପ୍ରତ୍ୟେକ ଦିନ ଚାଷରହାଲ ଏବଂ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରୁଛନ୍ତି, ଯାହା ଶ୍ରୋତାମାନଙ୍କର ଖୁବ୍ ଉପକାରରେ ଲାଗୁଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ବିଶ୍ୱ ଆସ୍ତମା ଦିବସ ବା ବିଶ୍ୱ ଆଜମା ଦିବସରେ କଳ୍ପଲତା କାନୁନଗୋଙ୍କ ଉପସ୍ଥାପନାରେ ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ସଖୀ ପ୍ରଚାରିତ ହୋଇଥିଲା, ତାହା ମଧ୍ୟ ସେ ଶୁଣିଛନ୍ତି। ସେଥିରେ ସେ ଗୋଟିଏ ମତାମତ ଲେଖି ପଠେଇଛନ୍ତି ଯେ ସେହି କାର୍ଯ୍ୟକ୍ରମରେ ଯେଉଁ ବିଷୟବସ୍ତୁକୁ ଉପସ୍ଥାପନା କରାଯାଉଛି ତାହାର ବାରମ୍ବାର ସୂଚନା ଶ୍ରୋତାମାନଙ୍କୁ ଦେଲେ ଆହୁରି ଭଲ ହୁଅନ୍ତା ଏବଂ କଥାବାର୍ତ୍ତା ସମୟରେ କଥୋପକଥନ ଆହୁରି ସରଳ ହୋଇପାରନ୍ତା।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଚିଠି ପାଇଁ। ଆମ କେନ୍ଦ୍ରରୁ ପ୍ରସାରିତ କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ତାକୁ ଶୁଣିଛନ୍ତି, ଯାହାଙ୍କର କାର୍ଯ୍ୟକ୍ରମ ଶୁଣିଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ କଳାକାର ଏବଂ ବ୍ୟକ୍ତିବିଶେଷଙ୍କୁ ଜଣାଇଦେଉଛୁ। ଏବଂ ଗୋଟିଏ କଥା ଯାହା ଆପଣ ଲେଖୁଛନ୍ତି ଯେ ଘର ସଂସାର କାର୍ଯ୍ୟକ୍ରମରେ ଯେଉଁ ବିଷୟବସ୍ତୁ ରଖାହେଉଛି ତାକୁ ବାରମ୍ବାର ହାଇଲାଇଟ୍ କରିବା ପାଇଁ କିମ୍ବା କାର୍ଯ୍ୟକ୍ରମର ସୂଚନା ଆଗତୁରା ଦେବା ପାଇଁ ଆମେ ଚେଷ୍ଟା କରୁଛୁ ଶ୍ରୋତାବନ୍ଧୁ, ଯେ ପ୍ରସାରଣ ସମୟରେ ମଝି ମଝିରେ କେଉଁ କେଉଁ କାର୍ଯ୍ୟକ୍ରମ କେତେବେଳେ ପ୍ରସାରଣ କରାଯିବ ଏବଂ କ'ଣ ବିଷୟବସ୍ତୁ ଉପରେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ ସେଇଟା ମଝି ମଝିରେ କୁହା ହୁଏ। ତେବେ ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଭବିଷ୍ୟତରେ ଆହୁରି ଅଧିକ କେମିତି ଭାବରେ କହିପାରିବୁ ସେ ଦିଗରେ ମଧ୍ୟ ଆମେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ବିଶ୍ୱ ଅମାତ, ଗ୍ରାମ ହୁତୁମା ପୋଷ୍ଟ, ବାଙ୍କିଗିରିଡି, ଥାନା ବିନ୍କା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି, କିଛିଦିନ ହେବ ଧାରାବାହିକ ବିରାଡ଼ି ଉପାଖ୍ୟାନର ପୁନଃ ପ୍ରଚାର କରିଛନ୍ତି, ସେଥିପାଇଁ ବହୁତ ଧନ୍ୟବାଦ। ସେ ଆହୁରି ଗୋଟିଏ ଅନୁରୋଧ କରିଛନ୍ତି ଯେ ହାସ୍ୟ ରସାତ୍ମକ ଧାରାବାହିକମାନ ପ୍ରସ୍ତୁତ କରି ପ୍ରଚାର କରନ୍ତୁ ଏବଂ ନୂଆ ନୂଆ ଓଡ଼ିଆ କଥାଚିତ୍ର ଗୀତମାନ ପ୍ରଚାର କରନ୍ତୁ।
1: ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚିଠି ମଧ୍ୟ ଦେଇଛନ୍ତି। ଧାରାବାହିକ ଯେଉଁ ଆମର ନାଟିକା ପ୍ରସାରଣ କରାଯାଉଛି ତାହା ଭଲ ଲାଗୁଛି, ସେଥିପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଏବଂ ନୂଆ ନୂଆ ଯେଉଁ କଥାଚିତ୍ର ଗୀତ ପ୍ରଚାର କରିବା ପାଇଁ ଆପଣ ଯାହା ଲେଖିଛନ୍ତି, ଶ୍ରୋତାବନ୍ଧୁ ଆମ ପାଖକୁ ଯାହା ଆସୁଛି, ଆମ ପାଖରେ ଯାହା ଗଚ୍ଛିତ ଅଛି ତାହା ହିଁ ଆମେ ପ୍ରସାରଣ କରୁଛୁ ଏବଂ ସମୟ ଅନୁସାରେ ନୂଆ ନୂଆ କାର୍ଯ୍ୟକ୍ରମ, ନୂଆ ନୂଆ କଥାଚିତ୍ର ଗୀତର ଯେଉଁ ଗୀତଗୁଡ଼ିକ ମଧ୍ୟ ଆସୁଛି ତାକୁ ମଧ୍ୟ ମଝି ମଝିରେ ଆମେ ସ୍ଥାନିତ କରୁଛୁ। ଆମେ ଅନୁରୋଧ କରିବୁ ଆପଣ କାର୍ଯ୍ୟକ୍ରମ ନିୟମିତ ଶୁଣୁଥାନ୍ତୁ, ନୂଆ ନୂଆ ଗୀତ ମଧ୍ୟ ଆପଣ ଶୁଣିପାରିବେ।
0: ଏହି ଚିଠିଟି ଲେଖି ପଠାଇଛନ୍ତି ସୁଦାମ ଗାଇଗରିଆ, ସୃଷ୍ଟି ଗାଇଗରିଆ, ବଡ଼ବଟା କଟା, ବୀର ମହାରାଜପୁର, ଜିଲ୍ଲା ସୁବର୍ଣ୍ଣପୁରରୁ। ସେମାନେ ଲେଖିଛନ୍ତି, ଏପ୍ରିଲ ମାସ 30 ତାରିଖ

0: ଉଲ୍ଲେଖ କରିଛନ୍ତି ଆପଣଙ୍କର ଚିଠିରେ, ଏବଂ କୃଷି ସଂସାରର କଥା ମଧ୍ୟ ଆପଣ ଏଠି ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ତାହା ମଧ୍ୟ ଆପଣ ଲେଖିଛନ୍ତି। ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବଂ କଳାକାରମାନଙ୍କୁ ଜଣାଇ ଦେଉଛୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠି ଲେଖି ପଠାଇଛନ୍ତି ସେବାରାମ ମେହେର, ପଡ଼ା, ବିଜେପୁର ଜିଲ୍ଲା ବରଗଡ଼ରୁ। ପ୍ରଥମେ ତ ସେ ନମସ୍କାର ଜଣାଇଛନ୍ତି, ତାପରେ ଲେଖିଛନ୍ତି, ସମ୍ବଲବାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନା ସହିତ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ବୈଠକ ଏବଂ ନୃସିଂହନାଥ ବୈଶାଖ ମେଳା ବିଷୟରେ ଅନେକ କିଛି ଜାଣିହେଲା। ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ଏବଂ ମତାମତ ଲେଖି ପଠାଇଛନ୍ତି ଯେ ମେସେଜ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରନ୍ତୁ।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ସମ୍ବଲବଣୀ କାର୍ଯ୍ୟକ୍ରମ ଭଲ ଲାଗୁଛି ଜାଣି ଆମେ ମଧ୍ୟ ଖୁସି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ। ମେସେଜ୍ ମାଧ୍ୟମରେ ଯେଉଁ କଥାଚିତ୍ର ଗୀତ ପ୍ରଚାର କରିବା ପାଇଁ ଯାହା ଆପଣ ଏଠି ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ପକ୍ଷେ ତାହା ସମ୍ଭବପର ନୁହେଁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ନୂଆ କାର୍ଯ୍ୟକ୍ରମ ସାରଣୀ ପ୍ରସ୍ତୁତ କରିବୁ ସେତେବେଳେ ଆପଣଙ୍କର ଏହି କଥାଟିକୁ ହୁଏତ ଆମେ ଆଲୋଚନା କରିବୁ, ଏବଂ ଯଦି ସମ୍ଭବ ତାହେଲେ ହୁଏତ କରାଯାଇପାରେ, କିନ୍ତୁ ବର୍ତ୍ତମାନ ପାଇଁ ତାହା ସମ୍ଭବପର ନୁହେଁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ପରବର୍ତ୍ତୀ ମତାମତଟି ମଧ୍ୟ ସେବାରାମ ମେହେରଙ୍କର। ସେ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସମ୍ବଲପୁରୀ ଗାୟିକା ପଦ୍ମଶ୍ରୀ ଖଟେଇଙ୍କ ସହିତ ସାକ୍ଷାତକାର, ଏଥିରୁ ତାଙ୍କ କଳାକାର ଜୀବନ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ ଆପଣ ଜଣାଇଥିବା ଧନ୍ୟବାଦ, ଏଇଠି ସମ୍ପୃକ୍ତ କଳାକାରଙ୍କୁ ଆମେ ଜଣାଇ ଦେଉଛୁ। ଆଶା କରିବୁ ପୁଣି ଥରେ ଆପଣମାନେ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ମଧ୍ୟ ଦେବେ।
1: ଏହି ଚିଠିଟି ଲେଖି ପଠାଇଛନ୍ତି ଲକ୍ଷ୍ମୀନାରାୟଣ ବାଘ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ ଚାରଭଟା, ମାୟା ତର୍ଭା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି, ମେ ମାସ 1 ତାରିଖ ଶୁକ୍ରବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ମନୋଜ ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ସଂକୀର୍ତ୍ତନ, 4 ତାରିଖର ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ଆଲୋଚନା ପେଟ ବ୍ୟଥାର କାରଣ ଓ ଲକ୍ଷଣ, ଏବଂ ସେଦିନ ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା, 5 ତାରିଖ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ତନୁଜା ପଣ୍ଡାଙ୍କ ଆଲୋଚନା ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ, ଏବଂ 7:35 ପ୍ରଚାରିତ ସମ୍ବଲବାଣୀ, 6 ତାରିଖ ବୁଧବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ଆଲୋଚନା ରେଟିନା ରୋଗର ଲକ୍ଷଣ ଓ ତା'ର ପ୍ରତିକାର, ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଖୁବ୍ ଭଲ ଲାଗିବା ସହିତ ମନଛୁଆଁ ଏବଂ ହୃଦୟସ୍ପର୍ଶୀ ହୋଇଥିଲା, ତତ୍ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା। ସେଥିପାଇଁ ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷକୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ ଆପଣ ଜଣାଇଥିବା ଆନ୍ତରିକ ଧନ୍ୟବାଦ, ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଆମେ ଜଣାଇ ଦେଉଛୁ, ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଏଇଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଦେଖିଲେ ପରବର୍ତ୍ତୀ ଚିଠି
1: ଚିଠି ଲେଖି ପଠାଇଛନ୍ତି ଆମର ନିୟମିତ ଶ୍ରୋତା ମହେନ୍ଦ୍ର କୁମାର ସେଠ, ଲଚକୁରା ଲମ୍ଟି ବାହାଲ, ଜିଲ୍ଲା ଝାରସୁଗୁଡ଼ାରୁ। ସେ ମଧ୍ୟ ଲୋକଗୀତ କାର୍ଯ୍ୟକ୍ରମରେ ଜନନୀ ପଟେଲ ଏବଂ ସାଥୀଙ୍କ ପରିବେଷିତ ପାଲା ଶୁଣିଛନ୍ତି, ଖୁବ୍ ଭଲ ଲାଗିଛି, ସେଥିପାଇଁ ସମ୍ପୃକ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତବନ୍ଧୁ ଆପଣ ଜଣାଇଥିବା ଧନ୍ୟବାଦ, ଏଇଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ, ଏବଂ ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଚିଠି ଦେଇଛନ୍ତି। ତାହେଲେ ପରବର୍ତ୍ତୀ ଚିଠି
1: ମୋ ହାତରେ ଆଉ କୌଣସି ଚିଠି ନାହିଁ ଶ୍ରୋତାଙ୍କର।
0: ଆଚ୍ଛା, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା
1: ନିଶ୍ଚିତ, କିନ୍ତୁ ତା ପୂର୍ବରୁ କହି ରଖିବା ଆମ ପାଖକୁ ମତାମତ ଲେଖି ପଠାଇବାର ଠିକଣାଟି। ଆମର ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ପୁଣି ଥରେ କହି ରଖୁଛି 9437171571। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ପଠାଇ ପାରିବେ। ଆପଣମାନେ ଆପଣମାନଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା dutyroomairsambalpur@gmail.com।
0: ତେବେ ଶ୍ରୋତାବନ୍ଧୁ, ଆଗାମୀ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଉପସ୍ଥାପନା ସନ୍ତୋଷ ପିଂ ଓ ସଙ୍ଗୀତା ସାହୁ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଯଶରାଜଙ୍କ କଣ୍ଠରେ ଭଗବାନ ଶିବଙ୍କ ସହିତ ଜଡ଼ିତ ଶକ୍ତି ଓ ଶୁଭତାକୁ ପ୍ରତିନିଧିତ୍ୱ କରୁଥିବା ବିଲାବଲ ଥାଟରୁ ଉତ୍ପନ୍ନ ରାଗ ଶଙ୍କରା। ତାଙ୍କ ସହିତ ତବଲା ସଙ୍ଗତ କରିଛନ୍ତି କେଦାର ପଣ୍ଡିତ।

0: अमृत महोत्सव में भाग लेंगे। प्रधानमंत्री कई धार्मिक और सांस्कृतिक कार्यक्रमों में शामिल होंगे। भारतीय तटरक्षक बल ICGS ने आज गोवा शिपयार्ड लिमिटेड में नई पीढ़ी के अदम्य श्रेणी के फास्ट पेट्रोल वेसल श्रृंखला के नवीनतम पोत ICGC अचल को सेवा में शामिल किया। रक्षा मंत्रालय ने कहा कि ये पोत तटीय और अपतटीय निगरानी, अवरोधन गतिविधि, खोज और बचाव, तस्करी रोधी अभियान और समुद्री प्रदूषण से निपटने के अभियान में सहयोग करेगा। चीन के शंघाई में तीरंदाजी विश्व कप के दूसरे चरण में साहिल जाधव ने पुरुषों की व्यक्तिगत कंपाउंड स्पर्धा में कांस्य पदक जीत लिया है। साहिल ने कांस्य पदक के लिए मुकाबले में डेनमार्क के मार्टिन डेम्सबो को हराया। भारतीय महिला रिकर्व टीम कल स्वर्ण पदक के लिए चीन का सामना करेगी, जबकि सिमरनजीत कौर अपना सेमीफाइनल मुकाबला खेलेंगी। भारत ने कल ओडिशा के डॉक्टर APJ अब्दुल कलाम द्वीप से मल्टीपल इंडिपेंडेंटली टारगेटेड री एंट्री व्हीकल MTRV प्रणाली से लैस उन्नत अग्नि मिसाइल का सफल परीक्षण किया। इसके साथ ही ये समाचार बुलेटिन समाप्त हुआ।
1: ଏତେବେଳେ ପର୍ଯ୍ୟନ୍ତ ଆକାଶବାଣୀ ଦିଲ୍ଲୀରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ କର୍ଣ୍ଣାଟକ ଆଉ ତେଲେଙ୍ଗାନା ଗସ୍ତରେ ଯିବେ। ଭିନ୍ ଭିନ୍ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଧାନ ଲକ୍ଷ୍ୟ ଥି କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାକେ ପୁରିଲା 11 ବଛର। ଓଡ଼ିଶାର 5 ପଞ୍ଚାୟତ ସହିତ ଦେଶର 42 ପଞ୍ଚାୟତକୁ ମିଳିବା ଜାତୀୟ ପଞ୍ଚାୟତ ପୁରସ୍କାର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ନେଲେ ଶପଥ। ପଶ୍ଚିମବଙ୍ଗର ଗଠନ ହେଲା ପହିଲା ବିଜେପି ସରକାର। ରାଜ୍ୟ 7 ମହିଳା ଫାଷ୍ଟ ଟ୍ରାକ୍ ଆଉ 5 ସାଇବର କୋର୍ଟ ଖୋଲାଯିବା କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଛି 2 ରାଷ୍ଟ୍ରୀୟ ଲୋକ ଅଦାଲତ। ଭୁବନେଶ୍ୱର ଲୋକସେବା ଭବନଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଇବା 11 ସୋମବାର ଦିନ ଭୁବନେଶ୍ୱରଠାରେ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏମ୍ଆଇଆର୍ଭି ସିଷ୍ଟମ୍ ସହିତ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ର ଓଡ଼ିଶା ଉପକୂଳନୁ ହେଲା ସଫଳ ପରୀକ୍ଷଣ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ରତ୍ନ ଅଳଙ୍କାରର ଗନ୍ତି ମନ୍ତି କାମ ଆଇବା ସୋମବାର ଦିନ ହେବା ମୂଲ। ଅଙ୍ଗନବାଡ଼ି କେନ୍ଦ୍ରର ଘରବନା ଆଉ ତାର ବିକାଶ ଲାଗି ସହଯୋଗ କରବାର୍କେ ରାଜ୍ୟର ସବୁ ବିଧାୟକଙ୍କୁ ଆହ୍ୱାନ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରିଭିଜନ କୋର୍ଟମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବା ଲାଗି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟ ଆଇଷ୍ଠାନୁ ପହିଲା ଥର ଲାଗି ମୂଲ ହେଲା ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଭାଗ ନେଲେ 6 ଜିଲ୍ଲାନୁ 34 ପ୍ରତିଯୋଗୀ। ଆଇପିଏଲ୍ T20 କ୍ରିକେଟ୍ର ଆଜିର ମ୍ୟାଚ୍ ଥି ଗୁଜରାଟ ଟାଇଟନ୍ସର 229 ଜବାବ ଥି ରାଜସ୍ଥାନ ରୟାଲ୍ସ କରିଛି 15.5 ଓଭର ଥି 8 ୱିକେଟ୍ ହରିକରି 150 ରନ୍। ଆଉ ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କୁ ଆଗାମୀକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆଗାମୀକାଲି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଇଟିକିଲି ମିଟିକିଲି ସକାଳ 7:30 ହୁମାର ବକ୍ର ମନ୍ଦିର, ଏ ସମ୍ପର୍କରେ ଆଲୋଚନା କରିବେ ରଶ୍ମି ରାଣୀ ବଡ଼ପଣ୍ଡା। ସକାଳ 8:30 ପ୍ରଚାର କରିବୁ ବେତାର ଧାରାବାହିକ ଫଗୁବାବୁଙ୍କ ସଂସାରର ଚତୁର୍ଥ ଭାଗ, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମିନତୀ ମହାରଣା, ରଶ୍ମିତା ସାହୁ ଓ ମଞ୍ଜୁଶ୍ରୀ କୁଣ୍ଡୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ସକାଳ 9:00। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର, କଣ୍ଠଶିଳ୍ପୀ ରାମେଶ୍ୱର ଦାସ, ଦୟାନିଧି ବିଭର, ନବୀନ କୁଅଁର, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଓ ନକୁଳ କୁଅଁର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12:00। ଦିନ 12:30 ଓଡ଼ିଆ ଲଘୁ ସଙ୍ଗୀତ, ଦିନ 5 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମୋତିଲାଲ ଦୋରା ଓ ସନ୍ତୋଷ କୁମାର ମିଶ୍ର। ଦିନ 20 ଘର

ପ୍ରଶଂସାର କାର୍ଯ୍ୟକ୍ରମ ଏଥିରେ ପ୍ରଗତିରେ ଶୁଣିବେ ସମାଜସେବୀ ସଂଘମିତ୍ର ପଟେଲଙ୍କ ସହିତ ସାକ୍ଷାତକାର। ହିନ୍ଦୀ କଥା ଚିତ୍ରର ଗୀତ ଅପରାହ୍ନ 2:45, ଅପରାହ୍ନ 3 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ସିଂ, କିଷାନ ଗୀତ ତସିଲ ଟପୋ ସାଥୀ। ପୁଣି ଥରେ ହେଲୁ ଅନୁରୋଧ ଅପରାହ୍ନ 4:02, ସନ୍ଧ୍ୟା 5:02, ସନ୍ଧ୍ୟା ଜ୍ୟୋତି ଯୁବବାଣୀ, ସନ୍ଧ୍ୟା 5:30 କ୍ୟାମ୍ପସ କାର୍ଯ୍ୟକ୍ରମରେ କ୍ୟାମ୍ପସ ଗଙ୍ଗାଧର ମେହର କଲେଜ ସମ୍ବଲପୁର। ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କେବୁ ସନ୍ଧ୍ୟା 6:10, ଏଥିରେ ଆସାମୀ ଗୀତର ଗୀତ ଶିକ୍ଷା ଦିଆଯିବ। ସନ୍ଧ୍ୟା 6:30 ଓଡ଼ିଆ ଲଘୁ ସଙ୍ଗୀତ, ଜନଜୀବନ ସମ୍ବାଦ ସନ୍ଧ୍ୟା 6:55 ରିଲେ କରିବୁ ଆକାଶବାଣୀ କଟକରୁ। ଆଗାମୀକାଲି ରାତି 7:02 ସମ୍ବଲପୁର ଆଞ୍ଚଳିକ ସମ୍ବାଦ, ରାତି 7:25 ଜିଲ୍ଲା ହାଲଚାଲ, ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ପ୍ରଚାର କରିବୁ ସଙ୍ଗୀତ ରୂପକ କୁଆଁରୀ ଚମ୍ପା, ରଚନା ଭୋଜରାଜ ବରୁଆ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଏଥିଲା ଆଗାମୀକାଲି ରଖିଥିବା କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ରାତି 11:10 ଏଇଠି ଶେଷ।